ଆକାଶବାଣୀ ପୁରୀ ଆଜି ସୋମବାର 1948 ଶତାବ୍ଦ ଆଷାଢ଼ ମାସ ପ୍ରଥମ ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 22 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:43 ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

0: ଓଡ଼ିଶା ଯେମିତି ଶକ୍ତିପୀଠ ସେମିତି ଶୈବପୀଠ ମଧ୍ୟ। ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁ, ପୁରୀର ଲୋକନାଥ
1: ମହାପ୍ରଭୁ, ପରବର୍ତ୍ତୀ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ, କଣ୍ଠରେ ତାଙ୍କର ରଘୁନାଥ ରାଉତଙ୍କ ଗୀତ ରଚନା।
0: ଲୋକନାଥଙ୍କ ମହାନତାର ପରିଚୟ ମିଳିଥାଏ। ଆମ ଶାସ୍ତ୍ର ପୁରାଣ କହେ, ହରି ହର ଏକ ଆତ୍ମା, ଯିଏ ହରି ସିଏ ହର, ଏକ ଏବଂ ଅଭିନ୍ନ। ଭୁବନେଶ୍ୱରରେ ଲିଙ୍ଗରାଜ ଏବଂ ଶ୍ରୀକ୍ଷେତ୍ରରେ ଲୋକନାଥଙ୍କର ଉପସ୍ଥିତି ଏ କ୍ଷେତ୍ରକୁ ଧନ୍ୟ କରିଛି। ସେହି ଲୋକନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ପ୍ରାଣର ଏହି ଆକୁଳ ନିବେଦନ ରତିକାନ୍ତ ଶତପଥୀଙ୍କ କଣ୍ଠରେ।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା 103.4 FM ସୋହିନୀ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଅଭିମନ୍ୟୁ ପରାଳଙ୍କ ଗୀତରଚନାରୁ ଏଥର ଭକ୍ତି ଗୀତଟି।

0: ସମର୍ପଣ ଭାବନା ଭିତରେ ସବୁ ଦୁଃଖ କଷ୍ଟ ଆପଣ ଛାଏଁ ଦୂରେଇ ଯାଏ। ଏଥିସହିତ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନାକୁ ଆମେ ଏଇଠି ରଖୁଛୁ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଲକ୍ଷ୍ମୀକାନ୍ତ ପଲିତ, ଅଞ୍ଜଳି ରାଏ, ରତିକାନ୍ତ ଶତପଥୀ, ପ୍ରୀତିନନ୍ଦ ରାଉତରାୟ, ସୋହିନୀ ମିଶ୍ର ଏବଂ ପ୍ରଫୁଲ୍ଲ କର। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଅନୁଚିନ୍ତା ଏଇ କିଛି ସମୟ ମଧ୍ୟରେ।
1: ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ସୁଲୋଚନା ଦାସ।

ପରିଦୃଶ୍ୟମାନ ଜଗତ ବର୍ଣ୍ଣାଢ଼୍ୟ ଓ ବିଚିତ୍ର। ଦୃଷ୍ଟିର ଅନ୍ତରାଳରେ ଥିବା ମହାଜଗତ ମଧ୍ୟ ରହସ୍ୟମୟ। ମଣିଷ ନିଜକୁ ଚିହ୍ନିବା ଓ ଅନନ୍ତ ସୃଷ୍ଟିର ରହସ୍ୟକୁ ଭେଦ କରିବା ପାଇଁ ଚିରକାଳ ଉଦ୍ୟମ କରିଥାଏ। ଶସ୍ୟଶ୍ୟାମଳା ବସୁନ୍ଧରା, ଅନନ୍ତ ଆକାଶ, ସୀମାହୀନ ପାରାବାର, ଘଞ୍ଚ ବନାନୀ, ସମୁଚ୍ଚ ନୀଳଶୈଳ ରାଜି, ପକ୍ଷୀର କୁଜନ, ପୁଷ୍ପରାଜିର ବିଚିତ୍ର ବର୍ଣ୍ଣ ବୈଭବ ଓ ସୁବାସିତ ସୌରଭ, ଗିରିକନ୍ୟାର ଗୁଣୁଗୁଣ ନିର୍ଚ୍ଛର, ଏପରି ଅସୁମାରୀ ସୌନ୍ଦର୍ଯ୍ୟକୁ ଧାରଣ କରିଛି ଏ ମାହେଶ୍ୱରୀ ବିଶ୍ୱ ପ୍ରକୃତି, ଯାହାର ଆଦି ଅନ୍ତ ନାହିଁ। ଆତ୍ମବିଭୋର ହୋଇଉଠେ ମଣିଷର ମନ ଏହି ସୃଷ୍ଟିର ପ୍ରାଚୁର୍ଯ୍ୟପୂର୍ଣ୍ଣ ରୂପ ସମ୍ଭାରରେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସୌନ୍ଦର୍ଯ୍ୟଟି ହେଉଛି ପ୍ରେମ, ଯାହା ସୃଷ୍ଟିକୁ ଧାରଣ କରିଛି ତାର ଅନନ୍ତ ମହିମାରେ। ଏହି ପ୍ରେମ ହିଁ ଭାବର ମୂଳ ଉପାଦାନ, କରୁଣାର ମୂଳ ଉତ୍ସ। ସାଗରର ଉର୍ମି ଭଳି ମଣିଷ ହୃଦୟରେ ଉଦ୍ବେଳିତ ହୋଇଥାଏ ପ୍ରେମର ସ୍ପନ୍ଦନ। ସେହି ଦିବ୍ୟ ପ୍ରେମ ଈଶ୍ୱରୀୟ ବିଭୂତି ହୋଇ ନାନା ରୂପରେ ପ୍ରକାଶିତ ହୋଇଥାଏ। କୁହାଯାଇଛି, ନ କଦାଚିତ୍ ଅନିଦୃଶ୍ୟଂ ଜଗତ୍, ଅର୍ଥାତ୍ ଜଗତ ବର୍ତ୍ତମାନ ଯାହା ଅଛି କୌଣସି ସମୟରେ ତାଠାରୁ ଭିନ୍ନ ନଥିଲା। କିନ୍ତୁ ଜଗତ ମଧ୍ୟରେ ଆତଜାତ କରୁଥିବା ମଣିଷ ଏହି ପ୍ରେମକୁ ଭିନ୍ନ ଭିନ୍ନ ରୂପରେ ଆସ୍ୱାଦନ କରିଥାଏ। ସତ୍ୟାସତ୍ୟ, ଧର୍ମାଧର୍ମ, କଳ୍ପନା ବାସ୍ତବତା, ଜ୍ଞାନ ବିଜ୍ଞାନ, ଅନୁଭବ ଅନୁଭୂତିର ବିବିଧ ପ୍ରକାର ବୈଚିତ୍ର୍ୟ ମଧ୍ୟରେ ଏହି ପ୍ରେମ ହିଁ କେନ୍ଦ୍ରବିନ୍ଦୁ ରୂପେ ବିରାଜିତ। ସ୍ୱାମୀ ବିବେକାନନ୍ଦ କହିଥିଲେ, ଜ୍ଞାନ ଓ ପ୍ରେମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଜ୍ଞାନ ଓ ପ୍ରେମକୁ ଆମେ ଭିନ୍ନ ଭିନ୍ନ ରୂପରେ ଉପଲବ୍ଧି କରୁଥିଲେ ହେଁ ଶେଷରେ ଏ ଉଭୟ ଗୋଟିଏ ବିନ୍ଦୁରେ ମିଳିତ ହୁଅନ୍ତି। ପ୍ରେମରେ ହିଂସା ନାହିଁ, ବିଦ୍ୱେଷ, ଈର୍ଷା, କ୍ରୋଧ, କପଟାଚାର, ଛଳନା, ପ୍ରତାରଣା, ପ୍ରତିହିଂସା ପ୍ରଭୃତି ନକାରାତ୍ମକ ସତ୍ତାର ସ୍ଥିତି ହିଁ ନାହିଁ। କବିଙ୍କ ଭାଷାରେ, କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ପ୍ରେମ ଚିରକାଳ ସୁନ୍ଦର। ପ୍ରେମରେ ପ୍ରତିଦାନର ପ୍ରତ୍ୟାଶା ନଥାଏ, ଭୋଗର ବାସନା ନଥାଏ, ପ୍ରାପ୍ତିର ଆକାଂକ୍ଷା ନଥାଏ। ଆଉ ସମ୍ପୂର୍ଣ୍ଣ ସମର୍ପଣ ହିଁ ଦିବ୍ୟ ପ୍ରେମର ଏକମାତ୍ର ସାଧନ। ପ୍ରେମର ପ୍ରକାଶ ବହୁ ଭାବରେ ହୋଇଥାଏ। ମନୁଷ୍ୟ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଭୂମିକା ନିର୍ବାହ କରିଥାଏ। ଜଣେ ବ୍ୟକ୍ତି ପିତା, ସ୍ୱାମୀ, ଭାଇ, ବନ୍ଧୁ, ପ୍ରଭୁ ବା ସ୍ତ୍ରୀ, କନ୍ୟା, ଭଗିନୀ, ଶାଶୁ, ମାତା, ପ୍ରଶାସିକା, ଏପରି ବହୁ ପ୍ରକାର ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି। ଜଣେ ବ୍ୟକ୍ତି ଜଣକୁ ପ୍ରୀତି ପ୍ରଦାନ କଲେ ଅନ୍ୟମାନଙ୍କୁ ସେଥିରୁ ବଞ୍ଚିତ କରିବ ଏପରି ଭାବିବା ଭୁଲ। ସେହି ବ୍ୟକ୍ତିର ପ୍ରେମ ବହୁ ଧାରାରେ ପ୍ରବାହିତ ହେଲେ ହେଁ ଚିରନ୍ତନ, ଶାଶ୍ୱତ, ଦିବ୍ୟ ପ୍ରେମର ଅକ୍ଷୟ ଭଣ୍ଡାରରୁ ତାହା

0: ଅଶ୍ରୁତ ଏଥିରେ ସନ୍ଦେହ ନାହିଁ। ପ୍ରେମ ପ୍ରାଣର ଐଶ୍ୱର୍ଯ୍ୟ, ପ୍ରେମହୀନ ହୃଦୟ ଶୁଷ୍କ କାଷ୍ଠ ତୁଲ୍ୟ। ଅଗ୍ନି ସଂଯୋଗ ମାତ୍ରେ କାଷ୍ଠ ଯେପରି ଦଗ୍ଧୀଭୂତ ହୁଏ, ସେହିପରି ପ୍ରେମ ଶୂନ୍ୟ ହୃଦୟରେ ହିଂସା ଈର୍ଷା ଅଶ୍ରୁଆର ହଳାହଳ ମିଶିଲେ ତାହା ଜୀବନକୁ ଧ୍ୱଂସ କରିଦିଏ। ସମର୍ପଣର ଗୋଟିଏ ଚମତ୍କାର ଉଦାହରଣ ହେଉଛି ଶ୍ରୀକୃଷ୍ଣଙ୍କ ବଂଶୀ। ନିଦ୍ରିତାବସ୍ଥା ଛଡ଼ା ଆଉ ସବୁ ସମୟରେ ସେ ବଂଶୀ ଧାରଣ କରୁଥିଲେ, ଏପରିକି କୌଣସି କର୍ମ କଲାବେଳେ ଅଣ୍ଟାରେ ଖୋସି ଦେଉଥିଲେ ବଂଶୀକୁ। ଏହା ଲକ୍ଷ୍ୟ କରି ରାଧିକାଙ୍କ ମନରେ କୌତୂହଳ ଜାତ ହେଲା। ଦିନେ ସେ ଭାବିଲେ, ଏ ବଂଶୀ କ'ଣ ତାଙ୍କଠାରୁ ଓ ଗୋପାଙ୍ଗନାମାନଙ୍କଠାରୁ ବି ତାଙ୍କର ଅଧିକ ପ୍ରିୟ, ଏହାର ରହସ୍ୟ କ'ଣ? ଶ୍ରୀକୃଷ୍ଣଙ୍କୁ ପଚାରିବାରୁ ସେ ମନ୍ଦ ମନ୍ଦ ହସିଲେ। ରାଧାଙ୍କର ସନ୍ଦେହ ଆହୁରି ଘନୀଭୂତ ହେଲା। ଥରେ କୃଷ୍ଣ ନିଦ୍ରା ଯାଇଥିବା ସମୟରେ ସେ ବଂଶୀକୁ ପଚାରିଲେ, ହେ ମୁରଲୀ, ତୁ କହ କେଉଁଥିପାଇଁ କୃଷ୍ଣଙ୍କର ଏତେ ପ୍ରିୟ ତୁ? ନ କହିଲେ ତତେ ଖଣ୍ଡ ଖଣ୍ଡ କରି ଭାଙ୍ଗିଦେବି। ବଂଶୀ କହିଲା, ଦେବୀ, ତୁମେ କାହିଁକି ମୋତେ ଈର୍ଷା କରୁଛ? ବଂଶୀ ରାଧିକା ହୋଇପାରିବନି, ତୁମେ ବ୍ରଜବାଳୀ, କୃଷ୍ଣ ମନୋହାରି, କୃଷ୍ଣଙ୍କ ପ୍ରତି ତୁମ ପ୍ରେମର ତ ପଟାନ୍ତର ନାହିଁ, ତେବେ ମୋ ପାଇଁ ଏ ପ୍ରଶ୍ନ କାହିଁକି? ପଚାରୁଛ ଯେତେବେଳେ, ତେବେ କହୁଛି। ମୋ ଦେହରେ ସତ ଛିଦ୍ର, ଏଇ ଛିଦ୍ର ଦେଇ ମୁଁ ମୋର ସର୍ବସ୍ୱ ହରାଇ ଦେଇ ନିଶ୍ୱ ହୋଇଯାଇଛି। ମୋର ନିଜର ବୋଲି ଆଉ କିଛି ନାହିଁ, ମୁଁ ସମ୍ପୂର୍ଣ୍ଣ ସମର୍ପିତ। ସେଥିପାଇଁ ସେ ମୋତେ ତାଙ୍କ ଓଠର ସ୍ପର୍ଶ ଦିଅନ୍ତି। ତାଙ୍କର ଏତେ ପ୍ରିୟ ହେବାର କାରଣ, ତାଙ୍କ ହାତରେ ରହିବା ପାଇଁ ମୁଁ ନିଜକୁ ନିଶ୍ୱ କରିଦେଇଛି। ରାଧା ନିଜର ଭୁଲ ବୁଝିପାରିଲେ। ବଂଶୀ, ତୁ ଧନ୍ୟ, ପ୍ରିୟ ପାଇଁ ସମ୍ପୂର୍ଣ୍ଣ ଭାବରେ ନିଜକୁ ସମର୍ପଣ କରିଦେଇଥିବାରୁ ତୁ ତାଙ୍କର ଏତେ ପ୍ରିୟ।
1: ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ସୁଲୋଚନା ଦାସ।
2: ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 113 ଭାଗ। କଣ୍ଠଦାନ କରିଛନ୍ତି ମହେନ୍ଦ୍ର କପୁର ଏବଂ ଭୂପିନ୍ଦର ସିଂ।
3: ଏପିସୋଡ 113

ରାଜାର୍କଲୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ ଆଜି ଶୁଣାଇଲୁ ଏହାର 113ତମ ଭାଗ। କଣ୍ଠଦାନ କରିଥିଲେ ମହେନ୍ଦ୍ର କପୁର ଏବଂ ଭୂପିନ୍ଦର ସିଂ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଏବେ ଶୁଣନ୍ତୁ ସୁନ୍ଦର ଭାବପୂର୍ଣ୍ଣ ଭକ୍ତିଗୀତଟି। କଣ୍ଠଦାନ କରିଛନ୍ତି ବୁଲ୍ବୁଲ୍ ମୋଦୀ।

0: ବର୍ତ୍ତମାନ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ ମଧ୍ୟ ଆମ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ଭାରତର ଯେକୌଣସି ସ୍ଥାନରେ ଶୁଣିପାରିବେ। ତେବେ ଏଇଠି କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ସକାଳ 7:25 ପ୍ରଚାର କରିବ କ୍ଷେତ୍ର ମହିମା। ଏହି କ୍ରମରେ ଆଜିର ବିଷୟ ରହିଛି ଭୋଗପ୍ରିୟ କଳା ଠାକୁର। ଅତିଥି ରହିବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବଚକ ପଦ୍ମନାଭ ତ୍ରିପାଠୀ। 7:55 ଶୁଣେଇବୁ ସୁପ୍ରଭାତ ପୁରୀ। ହିନ୍ଦୀ କଥା ଚିତ୍ର ଗୀତ ଶୁଣିପାରିବେ 8:30। ବିଭିନ୍ନ ଥିମ୍ ଉପରେ NST ଆକାଶବାଣୀ କଟକଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ସିରିଜ୍ର ଅଫ୍ ପ୍ରସାରଣ କରାଯିବ ସରକାରଙ୍କ 12 ବର୍ଷ ପୂରଣ ବିଷୟରେ। ଥିମ୍ ରହିଛି ବନ୍ୟ ଜୀବନ। ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ 9:00। ମେସେଜ୍ ଦ୍ୱାରା ଗୀତ ଅନୁରୋଧର କାର୍ଯ୍ୟକ୍ରମ ହିଲୋଳ ପ୍ରଚାର କରିବୁ 9:35। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ ଆଜି ରାତି 9:30। ପୂର୍ବାହ୍ନ 10:00 ଶୁଣିପାରିବେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ସନ୍ଧ୍ୟା ଅଧିବେଶନ ଆରମ୍ଭ କରିବ 6:00। 6:10 ଶୁଣାଇବୁ ଭକ୍ତି ଗୀତ। ପରେ ପରେ ଦେଶାତ୍ମବୋଧକ ସଙ୍ଗୀତ ଶୁଣିପାରିବେ 6:15 ଏବଂ ତାପରେ 6:20 ରହିଛି ଆଲବମ୍ ଗୀତ। ଓଡ଼ିଆ କଥା ଚିତ୍ରର ଗୀତ ଶୁଣିବୁ 7:00। କୃଷି ହଲଚାଲ ଶୁଣିବାର ସମୟ ରହିଛି 7:30। ଆଲୋଚନାର ବିଷୟ ରହିଛି ପରିବର୍ତ୍ତିତ ଜଳବାୟୁରେ ଫସଲ ଚାଷ। ଅତିଥି ରହିବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବରିଷ୍ଠ ବୈଜ୍ଞାନିକ ଡକ୍ଟର ବାସୁଦେବ ବେହେରା। ସ୍ପଟଲାଇଟ୍ ଲିକରି ପ୍ରଚାର କରିବୁ ରାତି 9:15 ଆକାଶବାଣୀ ଦିଲ୍ଲୀରୁ। ରାତି 8:00 ଏବଂ 10:00 ଶୁଣିବୁ ହିନ୍ଦୀ କଥା ଚିତ୍ର ଗୀତ। ଶ୍ରୀଜଗନ୍ନାଥ ଭଜନ ଶୁଣିବାର ସମୟ ରହିଛି 10:30। କାର୍ଯ୍ୟକ୍ରମ ସମ୍ପର୍କ ସୂଚନା
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ କେତେକ ଓଡ଼ିଆ ଶ୍ରମିକ ଥିବାର ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ କମିଟି ସଦସ୍ୟଙ୍କୁ କୁହାଯାଇଛି। ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଜନବିଶ୍ୱାସ ଆଇନ 2026 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ଆଇନ ଅନୁଯାୟୀ ରେଳ ଆଇନ 1999 ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ଆଇନ ଉଲ୍ଲଂଘନ କ୍ଷେତ୍ରରେ ଜୋରିମାନା ରାଶି ବୃଦ୍ଧି କରାଯାଇଛି। ବେଆଇନ ରେଳଯାତ୍ରା କ୍ଷେତ୍ରରେ ଜୋରିମାନା ରାଶି 250 ରୁ 500 ଟଙ୍କାକୁ ବୃଦ୍ଧି ହୋଇଛି। ବାରମ୍ବାର ନିୟମ ଉଲ୍ଲଂଘନ କ୍ଷେତ୍ରରେ କାରାଦଣ୍ଡ ସହ 5,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବାକୁ ନୂତନ ଆଇନରେ ବ୍ୟବସ୍ଥା ରହିଛି। ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ ଦେଶର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ଐତିହ୍ୟ ସଂସ୍କୃତି ଉପରେ ଆଧାରିତ ଏକ ଅଡିଓ ଭିଜୁଆଲ୍ ପ୍ରଦର୍ଶିତ ହୋଇଛି। ରାଜ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା ମୋଟ 99.75% ଅର୍ଥାତ୍ 3,33,15,897 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ହୋଇଥିବା ମୋଟ ଫର୍ମ ମଧ୍ୟରୁ 2,71,31,312 ଜଣଙ୍କର ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତା 28 ତାରିଖକୁ ସମସ୍ତ ପ୍ରକ୍ରିୟାର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଅପେକ୍ଷାରତ ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ 91%ରୁ ଅଧିକଙ୍କୁ ଭତ୍ତା ପ୍ରଦାନ କରାଯାଇ ସାରିଲାଣି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ପର୍ସ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। UGC ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ହୋଇଥିବା ଏହି କମ୍ପ୍ୟୁଟର ଆଧାରିତ CBT ମୋଡ୍ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ଶିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, JRF, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ PhD ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। NTA ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ NTA ପରାମର୍ଶ ଦେଇଛି। ରାଜ୍ୟରେ ବିଦ୍ୟୁତ୍ ଜନିତ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ

0: କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରିଡ୍ ସହିତ ନୂତନ କିମ୍ବା ନବୀକରଣୀୟ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ଏବଂ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସରଳ ତଥା ସୁବ୍ୟବସ୍ଥିତ ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନିୟମାବଳୀ 2023 ଅଧୀନରେ ରାଜ୍ୟ ସରକାର ଏହି ନୂତନ ନିୟମାବଳୀ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ମହିଳା 4x100 ମିଟର ମିଡିଲେ ରିଲେରେ ଓଡ଼ିଶା ଦଳକୁ ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ମହିଳା 100 এবং 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ୱର୍ଣ୍ଣ ଏବଂ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗତକାଲି ପ୍ରାୟ ସମସ୍ତ ସ୍ଥାନର ତାପମାତ୍ରା 40 ডিগ୍রি সেলসিয়াস ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ ଆଲୋଚନା କରିଛନ୍ତି ଡକ୍ଟର ସୁଧାଂଶୁ ଶେଖର ମିଶ୍ର।
2: ଆମ ଶରୀର ମଧ୍ୟରେ ରକ୍ତ ଏକ ଆବଦ୍ଧ ପ୍ରଣାଳୀ ମଧ୍ୟରେ ପ୍ରବାହିତ ହୁଏ। ହୃତ୍ପିଣ୍ଡର ସଙ୍କୋଚନ ଯୋଗୁଁ ଧମନୀ ମଧ୍ୟ ଦେଇ ରକ୍ତ ଶରୀରର ପ୍ରତ୍ୟେକ କୋଣ ଅନୁକୋଣକୁ ପ୍ରବାହିତ ହୋଇଥାଏ। ଏହି ପ୍ରବାହ ଧମନୀର ପାର୍ଶ୍ୱବେଷ୍ଟନୀ ଉପରେ ଏକ ଚାପ ପ୍ରୟୋଗ କରିଥାଏ। ଧମନୀର ପାର୍ଶ୍ୱବେଷ୍ଟନୀର ନମନୀୟତା ବୟସ ବଢ଼ିବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସ ପାଏ, ତେଣୁ ରକ୍ତର ଚାପ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଏ। କେତେକ ଚର୍ବିଜାତୀୟ ପଦାର୍ଥ ରକ୍ତନଳୀର ଭିତର ପାଖରେ ଜମିଯିବାରୁ ରକ୍ତନଳୀର ଗୋଲେଇ ସଙ୍କୁଚିତ ହୋଇଥାଏ। ଏହିସବୁ କାରଣରୁ ରକ୍ତଚାପ ବଢ଼ିଯାଏ। ମସ୍ତିଷ୍କ ମଧ୍ୟରେ ଥିବା ଅତି ସୂକ୍ଷ୍ମ ଧମନୀ ସବୁ ଅଧିକ ଚାପ ସହି ନପାରି ଫାଟିଯାଆନ୍ତି। ମସ୍ତିଷ୍କର ସ୍ନାୟୁତନ୍ତୁ ମଧ୍ୟରେ ରକ୍ତକ୍ଷରଣ ହୁଏ ଏବଂ ଏହା ପାର୍ଶ୍ୱସ୍ଥ ସ୍ନାୟୁକୋଷ ଗୁଡ଼ିକୁ ଚିପିଦିଏ। ଯଦି ରକ୍ତକ୍ଷରଣ ଅଧିକ ହୁଏ ଏହା ଏକ ପାର୍ଶ୍ୱର ମସ୍ତିଷ୍କକୁ ବିପରୀତ ପାର୍ଶ୍ୱକୁ ଠେଲିଦିଏ, ଯାହାଫଳରେ ମୃତ୍ୟୁ ଘଟିପାରେ। ଅନେକ ସମୟରେ ରକ୍ତ ମସ୍ତିଷ୍କ ପ୍ରକୋଷ୍ଠ ମଧ୍ୟରେ ଥିବା ମସ୍ତିଷ୍କ ସୁଷୁମ୍ନା ରସରେ ମିଶିଯାଏ, ଫଳରେ ଏହା ମସ୍ତିଷ୍କ ସୁଷୁମ୍ନା ରସର ପ୍ରବାହ ଏବଂ ସମ୍ମିଶ୍ରଣରେ ବ୍ୟାଘାତ ସୃଷ୍ଟି କରେ। ଫଳରେ ଏହା ଜମି ରହି ମସ୍ତିଷ୍କ ମଧ୍ୟରେ ଅଧିକ ଚାପ ସୃଷ୍ଟି କରେ ଏବଂ ରୋଗୀର ଆରୋଗ୍ୟ ଲାଭରେ ବାଧା ସୃଷ୍ଟି କରେ। ମସ୍ତିଷ୍କ ମଧ୍ୟରେ କ୍ଷରିତ ରକ୍ତ କ୍ରମଶଃ ସଙ୍କୁଚିତ ହୁଏ। କେତେକ ବୃହଦାକାୟ କୋଷ କ୍ଷରିତ ରକ୍ତର ଅଂଶଗୁଡ଼ିକୁ କ୍ରମେ କ୍ରମେ ଭକ୍ଷଣ କରି ସେହି ସ୍ଥାନରୁ ଅପସାରଣ କରିଥାନ୍ତି। ପ୍ରାୟ 4-6 ମାସ ମଧ୍ୟରେ ଏହା ପୂର୍ବାବସ୍ଥାର ନିକଟତର ହୁଏ। ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବର ପରିମାଣ ଓ ସ୍ଥାନ ଉପରେ ରୋଗର ଲକ୍ଷଣ ଏବଂ ଅଗ୍ରଗତି ନିର୍ଭର କରେ। ଅର୍ଦ୍ଧାଧିକ ସ୍ଥଳରେ ପୁଟାମେନ୍ ଏବଂ ନିକଟବର୍ତ୍ତୀ ଇଣ୍ଟର୍ନାଲ୍ କ୍ୟାପ୍ସୁଲ୍ରେ ରକ୍ତକ୍ଷରଣ ହୁଏ। ଟେମ୍ପୋରାଲ୍ ପ୍ୟାରାଇଟାଲ୍ ଏବଂ ଫ୍ରଣ୍ଟାଲ୍ ଲୋବ୍ର ଶ୍ୱେତ ସ୍ତରରେ ଥାଲାମସ୍ ପନ୍ସ ବା ଅନୁମସ୍ତିଷ୍କରେ ମଧ୍ୟ ରକ୍ତସ୍ରାବ ହୋଇପାରେ। ମୋଟା ଅତିପୁଷ୍ଟ ଏବଂ ଉଚ୍ଚ ରକ୍ତଚାପ ବିଶିଷ୍ଟ ଜଣେ ପୁରୁଷ ବ୍ୟକ୍ତି ହଠାତ୍ ଅଚେତ ହୋଇଗଲେ ମସ୍ତିଷ୍କର ରକ୍ତସ୍ରାବ ବୋଲି ସନ୍ଦେହ କରାଯାଏ। ବେଳେବେଳେ ଏହି ରକ୍ତକ୍ଷରଣ ଧୀରେ ଧୀରେ ହେଲେ ରୋଗର ଲକ୍ଷଣ ଦେଖାଦେବାକୁ ପ୍ରାୟ 24 ଘଣ୍ଟା ଲାଗିଯାଏ। ମସ୍ତିଷ୍କର ସୁପ୍ତ ଅଞ୍ଚଳର ଛୋଟ ଛୋଟ ରକ୍ତସ୍ରାବ ହେଲେ ତାହା ଜଣା ନ ପଡ଼ିପାରେ। ଉଚ୍ଚ ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବ କୃଷ୍ଣକାୟମାନଙ୍କଠାରେ ଅଧିକ ଦେଖାଯାଏ। ଏହା ସାଧାରଣତଃ ବ୍ୟକ୍ତିର ଜାଗ୍ରତ ଅବସ୍ଥାରେ ହୁଏ। ଉଚ୍ଚ ରକ୍ତଚାପ ଯେକୌଣସି କାରଣରୁ ହୋଇପାରେ, ଯଥା କିଡ଼ନୀର ରୋଗ, ଅନ୍ତଃସ୍ରାବୀ ଗ୍ରନ୍ଥିମାନଙ୍କର ଅସନ୍ତୁଳିତ କ୍ଷରଣ, ଗର୍ଭଜନିତ ବିଷକ୍ରିୟା ଅଥବା ଭୀଷଣ ଉତ୍ତେଜନା। ରକ୍ତକ୍ଷରଣ ଅଧିକ ହେଲେ ବ୍ୟକ୍ତି ଅଚେତ ହୋଇଯାଏ, ଶରୀରର ଅର୍ଦ୍ଧେକ ଅଚଳ ହୋଇଯାଏ ଏବଂ ଦେଖୁ ଦେଖୁ ଏହା ବଢ଼ିବାରେ ଲାଗେ। ଅନ୍ୟ କେତେକ ରୋଗୀ କେବଳ ମୁଣ୍ଡ ବ୍ୟଥା ବା ମୁଣ୍ଡ ଭିତରେ ଏକ ଅସାଧାରଣ ଅନୁଭୂତି ହେବାର କହନ୍ତି। କିଛି ମିନିଟ୍ ମଧ୍ୟରେ ମୁହଁ ବଙ୍କା ହୋଇଯାଏ, କଥା କହିବା ବାଧାପ୍ରାପ୍ତ ହୁଏ, ଗୋଡ଼ ଓ ହାତ ଦୁର୍ବଳ ହୋଇଯାଏ, ଆଖି 2 ବିପରୀତ ଦିଗକୁ ବୁଲିଯାଏ। କ୍ରମେ କ୍ରମେ ରୋଗୀଟି ଅଚେତନ ଅବସ୍ଥା ଆଡ଼କୁ ଯାଏ। ନିଶ୍ୱାସ

0: ଶ୍ୱାସପ୍ରଶ୍ୱାସର ଅନିୟମିତତା ଦେଖାଯାଏ ଏବଂ ରୋଗୀଟି ବିଚଳିତ ହୁଏ। ସେ କ୍ଷେତ୍ରରେ ମୁଣ୍ଡ ବ୍ୟଥା ନ ହୋଇ କେବଳ ହାତ ବା ଗୋଡ଼ ଦୁର୍ବଳ ହୋଇପାରେ। ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବରେ ମୁଣ୍ଡ ବ୍ୟଥା ଏବଂ ବାନ୍ତି ପ୍ରାୟ ହୋଇଥାଏ। କେବଳ ଶତକଡ଼ା 10 ଭାଗ କ୍ଷେତ୍ରରେ ବାତ ମାରିପାରେ। ଅଣ୍ଟାରେ ଛୁଞ୍ଚି ଫୋଡ଼ି ମସ୍ତିଷ୍କ ସୁଷୁମ୍ନା ରସ ସଂଗ୍ରହ କରି ତାହାର ପରୀକ୍ଷା କଲେ ମସ୍ତିଷ୍କର ରକ୍ତସ୍ରାବ ହୋଇଥିବା ଜଣାପଡ଼େ। ତୁରନ୍ତ ଚିକିତ୍ସା ଦ୍ୱାରା ରୋଗୀର ଜୀବନ ରକ୍ଷା ସମ୍ଭବ। ରକ୍ତଚାପର ନିୟନ୍ତ୍ରଣ, ଶ୍ୱାସକ୍ରିୟା, ହୃଦଯନ୍ତ୍ର ତଥା ମସ୍ତିଷ୍କ ମଧ୍ୟସ୍ଥ ଚାପର ସନ୍ତୁଳନ ଏହି ରୋଗର ଚିକିତ୍ସା ଅଟେ। କେତେକ ସ୍ଥଳରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼େ। ରକ୍ତଚାପର ଅତ୍ୟଧିକ ହ୍ରାସ ଘଟିଲେ ମସ୍ତିଷ୍କର ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ପରୀକ୍ଷା ଦ୍ୱାରା ଜଣାଯାଇଛି ଯଦି ମସ୍ତିଷ୍କର ରକ୍ତ ସଞ୍ଚାଳନ 3 ମିନିଟ୍ରୁ ଅଧିକ ସମୟ ବନ୍ଦ ହୋଇଯାଏ ତେବେ ସ୍ନାୟୁକୋଷ ଗୁଡ଼ିକ ମରିଯାଆନ୍ତି ଏବଂ ମସ୍ତିଷ୍କ ସମ୍ପୂର୍ଣ୍ଣ କାର୍ଯ୍ୟହୀନ ହୋଇପଡ଼େ। ରୋଗୀ ଅଚେତ ହୋଇଯାଏ। ରକ୍ତଚାପ ଅଳ୍ପ ହ୍ରାସ ଘଟିଲେ ମୁଣ୍ଡ ବୁଲାଏ, କାମ କରିବାକୁ ଆଗ୍ରହ ଏବଂ ସ୍ଥିରତା ଆସେ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ। ଆଲୋଚନା କରିଥିଲେ ଡକ୍ଟର ସୁଧାଂଶୁ ଶେଖର ମିଶ୍ର। ଆକାଶବାଣୀ କଟକ, ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। NTA ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି UGC ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ଶେଉପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଗସ୍ତ କରିବେ। ଗସ୍ତକାଳରେ ରାଷ୍ଟ୍ରପତି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚିତାବାଘଙ୍କ ଯତ୍ନ ନେଉଥିବା ସହଯୋଗୀ, ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ 2-ଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ ହେବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ 2026 ବିଶ୍ୱସ୍ତରରେ ସଫଳ ଭାବେ ପାଳନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଦେଶର ବିଭିନ୍ନ ବର୍ଗର ଜନସାଧାରଣ ଯୋଗାଭ୍ୟାସରେ ଭାଗ ନେଇଥିଲେ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଶେଷ କରିବା ଏବଂ ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୂର୍ଣ୍ଣ ରୂପ ଦେବା ଉଦ୍ଦେଶ୍ୟରେ ଗତକାଲିଠାରୁ ସ୍ୱିଜରଲ୍ୟାଣ୍ଡର ବର୍ଜେନ୍ଷ୍ଟକ୍ଠାରେ ଆମେରିକା ଏବଂ ଇରାନ ପ୍ରତିନିଧିମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବେଳେ ଇରାନର ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରଗଛି ଇରାନୀ ପ୍ରତିନିଧି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି।

ଆଲୋଚନାରେ କତାର ଏବଂ ପାକିସ୍ତାନ ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି। ବୈଠକ ପୂର୍ବରୁ ତେହେରାନ ଇସ୍ରାଏଲର ଲେବାନନ ଉପରେ ଆକ୍ରମଣ ଯୋଗୁଁ ହରମୁଜ ପ୍ରଣାଳୀକୁ ବନ୍ଦ ରଖାଯାଇଥିବା କହିଥିବା ବେଳେ ଆମେରିକା ସମସ୍ତଙ୍କ ପାଇଁ ଏହି ପ୍ରଣାଳୀ ମୁକ୍ତ ରହିଥିବା ଦାବି କରିଥିଲା। ଉଭୟ ଦେଶ ମଧ୍ୟରେ ଗତ ସପ୍ତାହରେ 14 ସୂତ୍ରୀ ବୁଝାମଣାର ପ୍ରମୁଖ ସର୍ତ୍ତ ମଧ୍ୟରେ ଲେବାନନ ଉପରେ ଆକ୍ରମଣ ବନ୍ଦ କରିବା ପ୍ରସ୍ତାବ ରହିଥିଲା। ଆମେରିକା ଉପରାଷ୍ଟ୍ରପତି ଇରାନର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରି ଆଣବିକ କାର୍ଯ୍ୟକ୍ରମ, ଆଞ୍ଚଳିକ ସ୍ଥିରତା ଏବଂ ହରମୁଜ ପ୍ରଣାଳୀ ମୁକ୍ତ ରଖିବା ନେଇ ଆଲୋଚନା କରିଥିଲେ। ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କହିଥିଲେ, ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଏକ ଐତିହାସିକ ଘଟଣା। ଗତକାଲିଠାରୁ ଆଲୋଚନା ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ଯଦି ଇରାନ ତା କାର୍ଯ୍ୟକଳାପକୁ ବନ୍ଦ ନ ରଖେ ତେବେ ପୂର୍ବଭଳି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଇରାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି, କତାର ଅଧୀନରେ ଥିବା ଆମେରିକାର $6 ବିଲିୟନକୁ ଚୁକ୍ତି ଅନୁଯାୟୀ ଇରାନକୁ ପ୍ରଦାନ କରିବାକୁ ପଡ଼ିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଆଜିଠାରୁ UGC ନେଟ୍ ପରୀକ୍ଷା ଆୟୋଜନ କରାଯାଉଛି। କମ୍ପ୍ୟୁଟର ଆଧାରିତ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ 2 ଶିଫ୍ଟରେ ଅନୁଷ୍ଠିତ ହେବ। ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ PhD ନିମନ୍ତେ ଏହି ପରୀକ୍ଷା କରାଯାଉଛି। NTA ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଷୟରେ ଅବଗତ ହେବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହୋଇଥିବା ତ୍ରୁଟି ଓ ପୁନଃମୂଲ୍ୟାୟନ ଫଳାଫଳ ପ୍ରକାଶ କରିବା ଆରମ୍ଭ କରିଛି। CBSE ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ଗତକାଲି 87% ଅଭିଯୋଗର ତଥ୍ୟ ଦିଆଯାଇଛି। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଆବେଦନକାରୀମାନେ results.digilocker.gov.in ପୋର୍ଟାଲରେ ଲଗ୍ଇନ୍ କରି ସେମାନଙ୍କର ଆବେଦନର ସ୍ଥିତି ଜାଣିପାରିବେ। ପ୍ରତ୍ୟେକଟି ଆବେଦନକୁ ସ୍ୱଚ୍ଛ ଢଙ୍ଗରେ ଯାଞ୍ଚ କରାଯାଉଥିବା CBSE ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI 62,42,00,000 ବ୍ୟାଙ୍କ ଠକେଇ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। CBI ପକ୍ଷରୁ କୁହାଯାଇଛି, ଇଣ୍ଡିଆନ୍ ବ୍ୟାଙ୍କର ମୁମ୍ବାଇ ସ୍ଥିତ ଶାଖାରେ ଠକେଇ ହୋଇଥିବା ନେଇ ଚଳିତ ମାସ 18 ତାରିଖରେ ଏକ ମାମଲା ପଞ୍ଜୀକୃତ ହୋଇଥିଲା। ଏହି ମାମଲାରେ CBI ପକ୍ଷରୁ ମୁମ୍ବାଇ ସ୍ଥିତ ଏକ କମ୍ପାନୀ ଓ ତା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣ ଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକେଇ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026 ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ 15ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯିବ। ଏହି ବାର୍ତ୍ତାଳାପ ଆଜି 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଓ ନ୍ୟୁଜ୍ ଅନ୍ AIR ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0211-2371-7117, 2331-1-4481 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAir ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ICC ମହିଳା T20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 158 ରନ୍ ସ୍କୋର୍ କରିଥିଲା। ସେଫାଳି ବର୍ମା ସର୍ବାଧିକ 31 ରନ୍ ସ୍କୋର୍ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା 5ଟି ବଲ୍ ବାକି ଥାଇ 161 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଗତକାଲିର ମ୍ୟାଚ୍ରେ 200ତମ ଆନ୍ତର୍ଜାତିକ T20 ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ମାନ୍ୟତା ହାସଲ କରିଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ଏଚ୍ର କେପ୍ ଭର୍ଦେ ଏବଂ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 2-2 ଅମୀମାଂସିତ ରହିଛି। ପୂର୍ବରୁ ଗ୍ରୁପ୍ ଜିର ଗତକାଲି କାଲିଫର୍ଣ୍ଣିଆରେ ଖେଳାଯାଇଥିବା ଇରାନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଗ୍ରୁପ୍ ଏଚ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ 4-0 ସାଉଦି ଆରବକୁ ପରାସ୍ତ କରିଛି।

ଦୁଇଟି ମ୍ୟାଚ୍ରୁ ସ୍ପେନ୍ 4 ପଏଣ୍ଟ ହାସଲ କରିଥିବା ବେଳେ ସାଉଦି ଆରବ ମାତ୍ର 1 ପଏଣ୍ଟ ହାସଲ କରିଛି। ଆଜି ଗ୍ରୁପ୍ ଜିରେ ନ୍ୟୁଜିଲାଣ୍ଡ ଓ ଇଜିପ୍ଟ ଏବଂ ଗ୍ରୁପ୍ ଜେରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସାମ ଓ ମେଘାଳୟରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି UGC ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:25 PM। ବର୍ତ୍ତମାନ ପ୍ରଚାର କରୁଛୁ କ୍ଷେତ୍ର ମହିମା। ଏହି କ୍ରମରେ ଆଜି ଶୁଣନ୍ତୁ ଭୋଗପ୍ରିୟ କଳା ଠାକୁର। ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ ଏବଂ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ମଧ୍ୟରେ ବିରାଜମାନ କରି ଦର୍ଶନ ଦେଉଛନ୍ତି ଏବଂ ମହାପ୍ରଭୁଙ୍କର ବାର ମାସ ମଧ୍ୟରେ ଅନେକ ଯାନିଯାତ୍ରା ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ବେଶ ପ୍ରିୟ ଏବଂ ମହାପ୍ରଭୁ ହେଉଛନ୍ତି ଭୋଗପ୍ରିୟ। ନିତ୍ୟ ନିୟମିତ ଶ୍ରୀମନ୍ଦିର ମଧ୍ୟରେ ଯେଉଁ ନୀତିକାନ୍ତି ହୋଇଥାଏ, ମହାପ୍ରଭୁଙ୍କ ନିକଟରେ ଅନେକ ଭୋଗ ଅନୁଷ୍ଠିତ ହୋଇଥାଏ। ତେବେ ବର୍ଷ ମଧ୍ୟରେ ବିଭିନ୍ନ ଯେଉଁ ପର୍ବପର୍ବାଣି ରହିଛି, ସେ ଅବସରରେ ମଧ୍ୟ ମହାପ୍ରଭୁଙ୍କ ନିକଟରେ ବିଭିନ୍ନ ଭୋଗ ସମର୍ପଣ କରାଯାଇଥାଏ। ତେବେ ଆମେ ତ ସମସ୍ତେ ଶୁଣିଛେ ଛପନ ଭୋଗ କଥା। ମହାପ୍ରଭୁଙ୍କର ଅନ୍ନ ମହାପ୍ରସାଦ ଭୋଗ ସହିତ ଶୁଖିଲି ଭୋଗ ରହିଛି ଏବଂ ତା ମଧ୍ୟରେ ବିଭିନ୍ନ ପ୍ରକାର ଭୋଗ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ। ତେବେ ଆସନ୍ତୁ ଏହି ଭୋଗପ୍ରିୟ କଳା ଠାକୁରଙ୍କର ବିଭିନ୍ନ ଭୋଗ ସମ୍ପର୍କରେ ଜାଣିବା। ସେ ସମ୍ପର୍କରେ ବିଶଦ ଭାବରେ ବର୍ଣ୍ଣନା କରିବା ପାଇଁ ଆଜି ଆମ ସହିତ ଅଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପଦ୍ମନାଭ ତ୍ରିପାଠୀ। ଆସନ୍ତୁ ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ଜୟ ଶ୍ରୀ ଜଗନ୍ନାଥ। ନମସ୍କାର।
0: ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭୋଗପ୍ରିୟ। ତେବେ ମହାପ୍ରଭୁଙ୍କର ଯେଉଁ ଭୋଗ ହୋଇଥାଏ ପ୍ରାତଃ କାଳରୁ ମହାପ୍ରଭୁଙ୍କର ଯେଉଁ ବଡ଼ସିଂହାର ଏବଂ ଶେଷ ପହୁଡ଼ ପର୍ଯ୍ୟନ୍ତ, ଦୈନନ୍ଦିନ ମହାପ୍ରଭୁଙ୍କ ନିକଟରେ କ'ଣ ସବୁ ଭୋଗ ସମର୍ପଣ କରାଯାଇଥାଏ?
1: ଜଗନ୍ନାଥ ପ୍ରକୃତରେ ହେଉଛନ୍ତି ଭୋଗପ୍ରିୟ, କାରଣ ଭାରତ ବର୍ଷର ଚାରିଧାମ ରହିଛି। ସେ ଚାରିଧାମ ମଧ୍ୟରେ ଶ୍ରେଷ୍ଠ ଧାମ ହେଉଛନ୍ତି ଶ୍ରୀ ଜଗନ୍ନାଥ ଧାମ, ପାବନ ପବିତ୍ର ପୁରୁଷୋତ୍ତମ କ୍ଷେତ୍ର। ଏ ଶ୍ରେଷ୍ଠ ଧାମରେ ମହାପ୍ରଭୁ ଏଠି ଭୋଜନ କରନ୍ତି। ଶ୍ରୀ ଜଗନ୍ନାଥ ଧାମରେ ପ୍ରଭୁଙ୍କର ଯେତିକି ଭୋଗ ପୃଥିବୀରେ କୌଣସି ସ୍ଥାନରେ ବି ନାହିଁ। ଏଠି ଭୋଗ ପ୍ରାତଃ କାଳରୁ ଯେ ଶୋଇବା ପର୍ଯ୍ୟନ୍ତ ଏବଂ ବର୍ଷ ସାରା ବାର ମାସରେ ତେର ଜାତ ଯେଉଁ ରହିଛି ଉପଜାତ ମାନଙ୍କରେ ପର୍ବପର୍ବାଣିରେ ଭୋଗ ଅନେକ ଭୋଗ ଅଛି। କେବଳ ଭୋଗ ରନ୍ଧା ହେବା ପାଇଁ ଆଜ୍ଞା ପ୍ରଭୁଙ୍କର ଏଗାର ପ୍ରକାର ରୋଷ।

0: ଅଛି ଶ୍ରୀମନ୍ଦିରରେ, କୋଠ ଭୋଗ ରୋଷ, ବଡ଼ବାଡ଼ ରୋଷ, ସାତପୁରୀ ରୋଷ, ଥାଳିଆଡ଼ ରୋଷ, ପଡ଼ଉଡ଼ିଆ ମଠ ରୋଷ, ଏମାର ମଠ ରୋଷ, ଶ୍ରୀରାମ ଦାସ ମଠ ରୋଷ, ଉତ୍ତର ପାର୍ଶ୍ୱ ମଠ ରୋଷ, ରାଘବ ଦାସ ମଠ ରୋଷ ଏବଂ ଭିତରଛୁ ରୋଷ, ପ୍ରାୟତଃ 240 ଚୁଲି ଶ୍ରୀମନ୍ଦିରରେ ରହିଛି ମହାପ୍ରଭୁଙ୍କର କେବଳ ରୋଷ ଘର ମଧ୍ୟରେ। ମହାପ୍ରଭୁଙ୍କର ଇଏ ପାକ ଗୁଡ଼ାକ ଚାରି ଭାଗରେ ବିଭକ୍ତ, ଯେଉଁ ପାକ କ୍ରିୟା କରାଯାଏ, ଭୀମପାକ, ନଳପାକ, ସୌରୀପାକ, ଗୌରୀପାକ, ତିନି ଧୂପରେ ମହାପ୍ରଭୁଙ୍କର ଅନେକ ଦ୍ରବ୍ୟ। ଭୀମପାକରେ ପ୍ରଭୁଙ୍କର କ'ଣ ହୁଏ ନା ବଡ଼ି ତିଅଣ ଗୁଡ଼ ଖୁଆରେ ପାକଲା ନଡ଼ିଆ ରସ ଦିଆଯାଇକି ସ୍ୱତନ୍ତ୍ର ପିଷ୍ଟକ ତିଆରି କରାଯାଏ, ଏବଂ ପୁର ପିଠା, ବିରି ପିଠା, ବିରି ପିଠାରେ ଗୁଡ଼ ଦିଆହେଇ ଅନେକ ପ୍ରକାର କାର୍ଯ୍ୟ କରାଯାଇଥାନ୍ତି, ଏବଂ କାଞ୍ଜି, ଇଏ ହେଉଛନ୍ତି ଭୀମପାକର କଥା। ନଳପାକରେ ସାକର ତିଅଣ, ଲାପରା ତିଅଣ, ଅଡ଼ଙ୍ଗା, ନାନା ପ୍ରକାରର ପଣା, ଏବଂ ସୌରୀପାକ କହିଲେ ଦୁଧ, ମହୁର, ଦେଶିଆଳୁ ଭଜା, କଦଳୀ ଭଜା, ଅଦା ପାଚେଡ଼ି, ଘୃତ ଲବଙ୍ଗ ମିଶ୍ରିତ ପିଠା, ଏସବୁ ମଧ୍ୟ ରହିଛି ବହ୍ଲବ। ତେଣୁ ଭୀମପାକ, ନଳପାକ, ସୌରୀପାକ, ଗୌରୀପାକ, ଏଇଭଳି ଚାରି ପ୍ରକାର ପାକ ରହିଛି।
1: କିନ୍ତୁ ପ୍ରଥମ ଭୋଗଟି ସକାଳୁ କ'ଣ ହେଇଥାଏ, ତା ପର ପର୍ଯ୍ୟାୟ ଅନୁଯାୟୀ ରାତିର ଶେଷ ପର୍ଯ୍ୟନ୍ତ କେଉଁ କେଉଁ ଅବସରରେ କ'ଣ ସବୁ ଭୋଗ ଦୈନନ୍ଦିନ ମହାପ୍ରଭୁଙ୍କୁ ହୋଇଥାଏ?
0: ଆମେ ଯଦି ଚ ଲୋକ କଥାରେ ଏମିତି 60 ପଉଟି କହିଥାନ୍ତି, କିନ୍ତୁ ପ୍ରକୃତ କେତେ ପଉଟି ହେଉଛି ତାର ପର୍ଯ୍ୟନ୍ତ ନାହିଁ। ଜଗନ୍ନାଥ ମହାପ୍ରଭୁଙ୍କର ପ୍ରାତଃକାଳରୁ ଯେତେବେଳେ ପ୍ରଭୁଙ୍କର ଦ୍ୱାର ଫିଟା ହୁଏ, ପ୍ରଭୁଙ୍କର ମଙ୍ଗଳ ଆଳତି, ମଙ୍ଗଳ ଆଳତି ପରେ ପ୍ରଭୁଙ୍କର ବେଶ ମୈଲମ ହେବ, ଯେହେତୁ ବଡ଼ସିଂହାର ବେଶରେ ମହାପ୍ରଭୁ ରାତିରେ ଥାନ୍ତି। ବେଶ ମୈଲମ ପଢ଼ିବା ପରେ ତଡ଼ପ ଲାଗି ହୁଏ, ପ୍ରଭୁଙ୍କର ଦୁଇଟା ଗାମୁଛା ପ୍ରଭୁ ପିନ୍ଧିବେ, ତାକୁ ତଡ଼ପ ଉତ୍ତରୀ ବୋଲି ଶ୍ରୀମନ୍ଦିର ଭାଷାରେ କୁହାଯାଏ। ସ୍ନାନ ହେବ, ଯାହାର ଅନ୍ୟ ନାମ ହେଉଛି ଅବକାଶ। ଅବକାଶ ବଢ଼ିଲେ ଯେମିତି ଯଥା ଦେହେ ସତା ତଥା ଦେବେ, ଆମକୁ ଯେମିତି ଗାଧୁଆ ପାଧୁଆ କରି ନିତ୍ୟକର୍ମ ସରିଲେ ବିଶେଷ ଭାବରେ ଭୋକ ହୁଏ, କାରଣ ମହାପ୍ରଭୁ ମଧ୍ୟ ଦାନ୍ତ ଘଷିବେ, ଦାନ୍ତ ଘଷିଲେ ଜୀବ ଛେଲାରେ ଜୀବ ଛେଲିଲେ, କାରଣ ଜିଭି ଶ୍ରୀମନ୍ଦିର ଭାଷାରେ କୁହାଯାଏ, ସୁନା ଜୀବ ଛେଲା ବି ଅଛି। ଏସବୁ ଗାଧୁଆ ପାଧୁଆ ପ୍ରଭୁଙ୍କର ହେବ, ଏସବୁ ବଢ଼ିଲା ପରେ ପ୍ରଭୁଙ୍କୁ ଭୋକ ହେବ, କାରଣ ଆମକୁ ଭୋକ ହେଉଛି, ପ୍ରଭୁଙ୍କୁ କେମିତି ନ ହେବ, ସେ ଏଠି ମାନବୀୟ ଲୀଳା କରୁଛନ୍ତି। ମହାପ୍ରଭୁଙ୍କର ଭୋଗ ହେଉଛି, ପ୍ରଥମ ଭୋଗ ହେଲା ଗୋପାଳ ବଲ୍ଲଭ, ତେଣୁ ତାକୁ ବଲ୍ଲଭ ଭୋଗ ବୋଲି କୁହାଯାଏ।
1: ମହାପ୍ରଭୁଙ୍କୁ କ'ଣ ସବୁ ସମର୍ପଣ କରାଯାଇଥାଏ?
0: ଯାହା ସାନ ନଡ଼ିଆ କୋରା, ବଡ଼ ନଡ଼ିଆ କୋରା, ବଲ୍ଲଭ କୋରା ବୋଲି ତାକୁ କୁହାଯାଏ। ପାଗ ଖଇ, ପାଚିଲା କଦଳୀ, ପାତି ଖୁଦି ନଡ଼ିଆ, ଦହି, ଅନ୍ୟାନ୍ୟ ଫଳ, କାରଣ ବିଭିନ୍ନ ମଠମାନଙ୍କର ସବୁ ସମ୍ପୃକ୍ତି ଥାଏ।
1: ଗୋପାଳ ବଲ୍ଲଭ ଭୋଗ ପରେ ତାର ପରବର୍ତ୍ତୀ ପର୍ଯ୍ୟାୟ ଭୋଗ ସବୁ କ'ଣ ରହିଛି? ଦ୍ୱିପହର କିଛି ଭୋଗ ହେଉଥିବ ସନ୍ଧ୍ୟା ସମୟରେ ଏବଂ ରାତ୍ରରେ।
0: ମହାପ୍ରଭୁଙ୍କର ତିନୋଟି ଧୂପ ରହିଛି
1: ଆଜ୍ଞା।
0: ସକାଳ ଧୂପ ସ୍ୱତନ୍ତ୍ର ଭାବରେ 16 ଉପଚାରରେ ପୂଜା କରାଯିବ।
1: ସକାଳ ଧୂପରେ ମହାପ୍ରଭୁଙ୍କୁ କ'ଣ ସବୁ ଭୋଗ ହିସାବରେ ଅର୍ପଣ କରାଯାଇଥାଏ?
0: ବଡ଼ କାନ୍ତି, ମାଠପୁଳି, ସାନ କାନ୍ତି, ଚଣ୍ଡ ମାଠପୁଳି, ହଂସ କେଳି, କାକତୁଆ ଝିଲି, ଅଦା ପାଚେଡ଼ି, ଏଣ୍ଡୁରି, ଶାଗ, ଥାଳି ଖେଚୁଡ଼ି, ନୁଖୁରା ଖେଚୁଡ଼ି, ଅଙ୍ଗବାସ ଖିଚୁଡ଼ି, କାନିକା, ପିଠାପୁଳି, ବୁନ୍ଦିଆ, କ୍ଷୀରି, ଇଏ ହେଉଛି ସକାଳ ଧୂପର କଥା। ଆମର ପ୍ରଭୁଙ୍କର ବିଶେଷ ଭାବରେ ଦେଖିବେ ତିନୋଟି ଯାକ ଧୂପରେ ମହାପ୍ରଭୁଙ୍କର ଅନ୍ନ ପ୍ରସାଦ, ଗୋଟିଏ ହେଉଛି ସକାଳ ଧୂପ, ମଧ୍ୟାହ୍ନ ଧୂପରେ ମଧ୍ୟ ମହାପ୍ରଭୁଙ୍କର ଅନ୍ନ ଭୋଗ ହେବ, ଏବଂ ସନ୍ଧ୍ୟା ଧୂପରେ ମଧ୍ୟ ମହାପ୍ରଭୁଙ୍କର ଅନ୍ନ ଭୋଗ ରହିଛି। ତିନୋଟି ଯାକ ଧୂପରେ ଖେଚେଡ଼ି ଥିବ। ଇଏ ତିନୋଟି ଧୂପରେ ଆପଣମାନେ ଦେଖିବେ ଦୁଇ ଭାଗରେ ବିଭକ୍ତ ମହାପ୍ରଭୁଙ୍କର ଭୋଗ, ଗୋଟିଏ ଶଙ୍ଖୁଡ଼ି ଭୋଗ, ଆଉ ଗୋଟିଏ ହେଉଛି ଶୁଖିଲି ଭୋଗ। ତେଣୁ ଶଙ୍ଖୁଡ଼ି ଭୋଗ ଭିତରେ ହେଉଛନ୍ତି ଥାଳି ଖେଚୁଡ଼ି, ବେସର, ମହୁର, ମହାପ୍ରଭୁଙ୍କର ଭୋଗ ମଣ୍ଡପ ମଧ୍ୟ ରହିଛି। ତିନି ଧୂପର ଶୁଖିଲା ଭୋଗ ଏବଂ ଶଙ୍ଖୁଡ଼ି ଭୋଗ ବ୍ୟତୀତ ଭୋଗ ମଣ୍ଡପରେ ବେସର, ମହୁର, ପିତା, ପୋଟଳ, ରସା, ଶାଗ, ବିଭିନ୍ନ ପ୍ରକାର ଭଜା, କାରଣ ଧୂପରେ ମଧ୍ୟ ଭଜା ଲାଗେ,
1: ଏବଂ ଅନେକ ପ୍ରକାରର ଅନ୍ନ ମଧ୍ୟ, ଅନ୍ନ ପ୍ରସାଦ ମଧ୍ୟ ହୁଏ
0: ନିଶ୍ଚିତ, କାରଣ ମହାପ୍ରଭୁଙ୍କର ଶାଳି ଅର୍ଣ୍ଣ, କାନେକା, ଘିଅ ଅର୍ଣ୍ଣ, ସାଧା ଅର୍ଣ୍ଣ, ବିଭିନ୍ନ ପ୍ରକାର ଅର୍ଣ୍ଣ ପ୍ରଭୁଙ୍କର ଲାଗି ହେବ। ପ୍ରଭୁଙ୍କର ବଡ଼ସିଂହାରରେ ଭୋଗ, ସରପୁଳି ପିଠା, ସୁଆର ପିଠା, ରୋଷ ପାଇକ ପିଠା, ବିରି ଗୁହା ପିଠା, କଦଳୀ ବଡ଼ା, ମିଠା ପଖାଳ, କ୍ଷୀରି, କାଞ୍ଜି, ଏସବୁ ମଧ୍ୟ ବଡ଼ସିଂହାରରେ। ତେଣୁ ଅନେକ ଜାତ

ଥିବ ମୁଗ ଡାଲି ହେବ, ହରଡ଼ ଡାଲି ହେବ, ବୁଟ ଡାଲି ହେବ, ବିରି ଡାଲି ହେଇପାରିବ, କିନ୍ତୁ ଆଉ ଅଲଗା ଡାଲି ହେଇପାରିବ ନାହିଁ। କାରଣ ଶ୍ରୀମନ୍ଦିରରେ କିଛି ବାରଣ ବି ଅଛି, ନ ପଡ଼ିବ ଲଙ୍କା ମରିଚ ଗୁଜୁ ରାତି ପାକରେ, ଘୋଳ ଦହି ଏକା ନିଷେଧ ଦୁଗ୍ଧ ଜାତ ଦ୍ରବ୍ୟରେ। ତେଣୁ ସ୍ୱୟଂ ମହାଲକ୍ଷ୍ମୀ ଯାହାଙ୍କର ରାନ୍ଧଣା କରନ୍ତି ନା, କିମ୍ବଦନ୍ତୀ ଲକ୍ଷ୍ମୀ ବିମଳା ଦେବୀ ଦକ୍ଷିଣ କାଳୀ ନିଯୋଗୀ ସେ।

0: ଆମର ସାଧାରଣ ଭାବରେ ଯେଉଁ 56 ଭୋଗ ବୋଲି କୁହାଯାଇଥାଏ, ସେ 56 ଭୋଗ ଗୁଡ଼ିକ କ'ଣ ରହିଛି?
1: ନା, 56 ଭୋଗ କହିଲେ ଅଟକାଳି, ଅମାଲୁ, ଅଦା ପାଚେଡ଼ି, ଆରିସା, ଏଣ୍ଡୁରି, କଦମ୍ବ, କାକରା, କାନ୍ତି, କୋରା, ଖଇରଚୂଳ, ଖଜା, କ୍ଷୀରି, ଖୁଆମଣ୍ଡା, ଖୁରିସା, ଖୁରୁମା, ଖେଚୁଡ଼ି, ଗଇଁଠା, ଗଜା, ଗୋଟାଳି, ଚକଟା, ଚକୁଳି, ଚିତଉ, ଛୁଞ୍ଚିପତ୍ର, ଛେନାତାଡ଼ିଆ, ଛେନାମାଣ୍ଡୁଅ, ଜଗନ୍ନାଥ ବଲ୍ଲଭ, ଜେନାମଣି, ଝିଲ୍ଲି, ଯାହାକି ଟାକୁଆ, ଡାଳିମ୍ବ, ତ୍ରିପୁରୀ, ଧଉଳା, ନାଡ଼ି, ପଖାଳ, ପଣା, ପଣସୁଆ, କ୍ଷୀରି, ପିଠା, କାନ୍ତି, ପୁରୀ, ଫେଣି, ସରପାପୁଡ଼ି, ସରପୁଳି, ଏଇଭଳି ଭାବରେ ବଡ଼ା, ମୁଗ, ବଳିବା ମନ ଯାହା ରହିଛି ଆମର ରହିଛି, ଭଜା, ମନୋହର ଏବଂ ମହାଦେଇ, ମୋହନଭୋଗ, ରସାବଳୀ, ରାଧାବଲ୍ଲଭ ଲଡ଼ୁ, ଲହୁଣିଆ, ଲକ୍ଷ୍ମୀ ବିଳାସ, ହଂସକେଳି, ହଂସବଲ୍ଲଭ, 56 ଭୋଗ। ଏ ଗୋଟିଏ ଗୋଟିଏ 56 ଭୋଗରେ ମଧ୍ୟ ଖେଚୁଡ଼ି କହିଲେ କାନକା ଖେଚୁଡ଼ି, ଲୁଖୁରା ଖେଚୁଡ଼ି, ଅଙ୍ଗବାସ ଖେଚୁଡ଼ି, ଉଳି ଖେଚୁଡ଼ି, ସାନ ଉଳି ଖେଚୁଡ଼ି, ଏମିତି ହେଇଗଲେ ଇଏ 56ଟା ବହୁତ ହେଇଯିବ।
0: ତେବେ ଦୈନନ୍ଦିନ ତ ଅନେକ ଭୋଗ ମହାପ୍ରଭୁଙ୍କ ନିକଟରେ ଅନୁଷ୍ଠିତ ହେଉଛି, ବିଭିନ୍ନ ଯାନିଯାତ୍ରା ଅବସରରେ ମହାପ୍ରଭୁଙ୍କର କ'ଣ ସବୁ ବିଶେଷ ଭୋଗ ହୋଇଥାଏ ଶ୍ରୀମନ୍ଦିର ମଧ୍ୟରେ ଏବଂ ବାହାରେ?
1: ଚନ୍ଦନ ଯାତ୍ରାରେ ପ୍ରଭୁଙ୍କର ସେଇଭଳି ଭାବରେ ସେଠି ମଧ୍ୟ ବାହାର ଦେଉଳି ରୋଷୋତ ବୋଲି ତାକୁ କୁହାଯାଏ। ଚନ୍ଦନ ଘରର ଅଗ୍ନିକୋଣରେ ଗୋଟିଏ ରୋଷଶାଳ ରହିଛି, ସେଠି ପ୍ରସ୍ତୁତି ହୁଏ ନାନମାନ, ଦୁଇପଟିଆ ମାଣ୍ଡୁଅ, ଚାରିପଟିଆ ମାଣ୍ଡୁଅ, ତାଟ ବାବଦ ମାଣ୍ଡୁଅ, ରସାବଳୀ ମାଣ୍ଡୁଅ, ପଟ ମାଣ୍ଡୁଅ, ତିନିପଟିଆ ମାଣ୍ଡୁଅ, ପାଞ୍ଚପଟିଆ ମାଣ୍ଡୁଅ, ତାଟପଟ ମାଣ୍ଡୁଅ, ଏଭଳି ଭାବରେ ଏସବୁ ଭୋଗ ଗୁଡ଼ିକ ମଧ୍ୟ କରାଯାଇଥାଏ। ବାର ମାସରେ ଯେଉଁ 13 ଜାତ ରହିଛି ସେଥିରେ ଏବଂ ବିଭିନ୍ନ ଜନ୍ମନୀତି ଠାରୁ ଆରମ୍ଭ କରି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ରଥ ଉପରେ ମଧ୍ୟ ଶୁଖିଲି ଭୋଗ ହୁଏ, ଯାହାକି ଜଗନ୍ନାଥ ବଲ୍ଲଭରେ ଅନେକ ନୀତିକାନ୍ତି ରହିଛି। ସେଠି ମଧ୍ୟ ଗୋଟିଏ ରୋଷ ଅଛି, ସେଠିକି ଯେତେବେଳେ ଯିବେ ମହାପ୍ରଭୁଙ୍କର ନୀତିକାନ୍ତି ହେବ। ରଥ ଉପରେ ପ୍ରଭୁଙ୍କର 3 ଧୂପ ହୋଇଥାଏ, କିନ୍ତୁ ସବୁ ଯାହାକି ଶୁଖିଲା ଭୋଗ ପ୍ରଭୁଙ୍କର ଅନୁଷ୍ଠିତ ହୁଏ। ପୋଡ଼ପିଠା ମାଉସୀ ମାଆଙ୍କ ପାଖରେ ପ୍ରତ୍ୟାବର୍ତ୍ତନ କାଳରେ ବାହୁଡ଼ା ଦିନ ଯେତେବେଳେ ପ୍ରଭୁ ବାହୁଡ଼ିବେ ସେତେବେଳେ ପୋଡ଼ପିଠା, କେବଳ ନାଁଟା ରହିଛି ପୋଡ଼ପିଠା, କିନ୍ତୁ ସେ ହେଉଛନ୍ତି ଛଣା ପୋଡ଼ପିଠା, ଯାହାକି ଗହମ ଅଟା, ଚିନି, ଦିବ୍ୟ ଦ୍ରବ୍ୟ ପଡ଼ିକିରି ତାକୁ ବାମ୍ଫରେ ତିଆରି ହୁଏ, ଘିଅରେ ଛଣା ହେବ, ତେଣୁ ଯାହାକୁ ଆମେ ପୋଡ଼ପିଠା ଭାବରେ ଲୋକ ସଂସ୍କୃତିରେ କହିଛେ। ସେ ପୋଡ଼ପିଠା ମହାପ୍ରଭୁଙ୍କର ପୂଜାପଣ୍ଡା ସାମନ୍ତମାନେ ଭୋଗ କରିଥାନ୍ତି, ଯେତେବେଳେ ପୂଜାପଣ୍ଡା ସାମନ୍ତ ଆସିବେ ପ୍ରଭୁ ଆସି ନିର୍ଦ୍ଦିଷ୍ଟ ସ୍ଥାନରେ ମାଉସୀ ମାଆଙ୍କ ପାଖରେ ପହଞ୍ଚିଥାନ୍ତି, ସେଠି ଭୋଗ ହୁଏ। ଭକ୍ତମାନଙ୍କର ଭୋଗକୁ

0: ଭୋଗୀ ଗ୍ରହଣ କରନ୍ତି। ଯେତେବେଳେ ପ୍ରଭୁ ବାହାର ଯାତ୍ରା କରନ୍ତି ସେତେବେଳେ ଚୁଡ଼ା ଘଷା ଭୋଗ ଆମେ କରେ, ଆଉ ରଥ ଉପରେ ପ୍ରଭୁ ଥିବେ ନଡ଼ିଆଟିଏ। କାହାର ବାଡ଼ିରେ ବିବିଧ ପ୍ରକାର ଫଳ ପିଜୁଳି ଠାରୁ ଆରମ୍ଭ କରି ନାନା ପ୍ରକାର ଫଳ ଥିବ, ସିଏ ପ୍ରଭୁଙ୍କ ପାଇଁ ତାକୁ ମନ ଭିତରେ ଚିନ୍ତା କରିଥିବେ, ନାଇଁ ରଥଯାତ୍ରା ଆସିଲାଣି, ମହାପ୍ରଭୁ ବଡ଼ଦାଣ୍ଡକୁ ଆସିବେ, ମୁଁ ତ ନେଇ ପ୍ରଭୁଙ୍କର ଏଇ ରଥଯାତ୍ରାରେ ଭୋଗ ଟିକେ ପ୍ରଭୁଙ୍କୁ କରିବି। ଏମିତି ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ଦାଣ୍ଡରେ ବି ଶୁଖିଲା ଭୋଗ ଫଳମୂଳ ଠାରୁ ମହାପ୍ରଭୁଙ୍କୁ ଆଣି ଦେଇଥାନ୍ତି, ଆଉ ଏଇଥିପାଇଁ କାଳିଆ ଠାକୁର ଭୋଗପ୍ରିୟ ଠାକୁର। ଜୟ ଶ୍ରୀ ଜଗନ୍ନାଥ।
1: ବହୁତ ସୁନ୍ଦର ଭାବରେ ଭୋଗପ୍ରିୟ କଳା ଠାକୁରଙ୍କର ବିଭିନ୍ନ ଭୋଗ ସମ୍ପର୍କରେ ଆପଣ ବର୍ଣ୍ଣନା କଲେ। ମହାପ୍ରଭୁଙ୍କର ଭୋଗ ସମ୍ପର୍କରେ ଆମର ଶ୍ରୋତାବନ୍ଧୁମାନେ ଶୁଣି ସେମାନଙ୍କ ଜୀବନରେ ସୁଖ ଶାନ୍ତି ଏବଂ ଆନନ୍ଦ ବିରାଜମାନ କରୁ। ମହାପ୍ରଭୁ ଏହିଭଳି ଭାବରେ ସମସ୍ତଙ୍କୁ କୃତାର୍ଥ କରୁଥାନ୍ତୁ ଏହି କାମନା କରିବା। ଆପଣ ଆଜି କାର୍ଯ୍ୟକ୍ରମରେ ଯୋଗ ଦେଇ ମହାପ୍ରଭୁଙ୍କର ବିଭିନ୍ନ ଭୋଗ ସମ୍ପର୍କରେ ବର୍ଣ୍ଣନା କରି କହିଥିବାରୁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଜୟ ଶ୍ରୀ ଜଗନ୍ନାଥ।

ପ୍ରଚାର କଲୁ କ୍ଷେତ୍ର ମହିମା। ଏହି କ୍ରମରେ ଆଜି ଶୁଣାଇଲୁ ଭୋଗପ୍ରିୟ କଳା ଠାକୁର। ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ ଏବଂ ଆମ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ପୁରାତନୀ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଦାସୀ କୁସୁମ।

ନୃତ୍ୟଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବେଣୁଧରଙ୍କର ଅନ୍ୟ ଏକ ରଚନା ବର ବରନାରେ ମୋର ଚମ୍ପକ ଗୋରୀ କର କରଦନା କାମ ରସ ସାଗରୀ।

ଶ୍ରୋତବନ୍ଧୁ, ଆଜି ହେଉଛି ବିଶିଷ୍ଟ ଓଡ଼ିଆ ଲେଖକ, ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ସାମାଜିକ ସଂସ୍କାରକ ବିନୋଦ କାନୁନଗୋଙ୍କର ତିରୋଧାନ ଦିବସ। 1990 ମସିହା 22 ଜୁନ୍ରେ ଓଡ଼ିଶାର କଟକଠାରେ ଦେହାନ୍ତ ହୋଇଥିଲା ତାଙ୍କର। ସ୍ମାରକୀ ଓଡ଼ିଆ ଏନ୍ସାଇକ୍ଲୋପିଡ଼ିଆର ଏକକ ହସ୍ତସଂକଳନକାରୀ ଜ୍ଞାନମଣ୍ଡଳ ସଂକଳନ ପାଇଁ ବେଶ ଜଣାଶୁଣା ଥିଲେ କାନୁନଗୋ। ଶିକ୍ଷା ତଥା ସାମାଜିକ ସଂସ୍କାର ପାଇଁ ତାଙ୍କର ଆଜୀବନ ଉତ୍ସର୍ଗ ପାଇଁ ବିନୋଦ କାନୁନଗୋଙ୍କୁ ଗଭୀର ସମ୍ମାନ ଦିଆଯାଇଥିଲା। ଆମେ ସେହି ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତଶତ ପ୍ରଣାମ କରୁଛୁ। ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ 103.4 FM। ଏବେ ଆସନ୍ତୁ ଜାଣିବା ଐତିହାସିକ ଜାତୀୟ ଘଟଣାବଳୀ ରୋଗୀଛି। 1955 ମସିହାରେ ଆଜିର ଦିନରେ ମୋଗଲ ସୈନ୍ୟମାନେ ପଞ୍ଜାବର ସୁରୀ ସାମ୍ରାଜ୍ୟକୁ ପରାସ୍ତ କରି ସୁଲତାନ ହ୍ୟୁମାୟୁନଙ୍କୁ ମୋଗଲ ସିଂହାସନ ପୁନଃପ୍ରାପ୍ତ କରିବାକୁ ଏବଂ ଲାହୋର ଓ ଦିଲ୍ଲୀ ଉପରେ ପୁନଃ ନିୟନ୍ତ୍ରଣ ସ୍ଥାପନ କରିବାକୁ ଅନୁମତି ଦେଇଥିଲେ। 103.4 FM ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ।

1940 ମସିହା ଜୁନ୍ 22 ତାରିଖରେ ଅର୍ଥାତ୍ ଆଜିର ଦିନରେ ଫରୱାର୍ଡ ବ୍ଲକ୍ ଗଠନ ହୋଇଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନୁଷ୍ଠାନିକ ଭାବରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍କୁ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟରେ ଏକ ଦଳ ଭାବରେ ପ୍ରତିଷ୍ଠା କରିଥିଲେ।

ଆପଣ ଶୁଣୁଛନ୍ତି ସୁପ୍ରଭାତ ପୁରୀ ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ଆଜି ପାଇଁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି ସମୟ ମଧ୍ୟରେ।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ହିନ୍ଦୀ କଥାଚିତ୍ର ଗୀତ 103.4 FM ବର୍ତ୍ତମାନ ଶୁଣୁଛନ୍ତି ସ୍ୱାଧୀନ ସରଗମଙ୍କ କଣ୍ଠରେ ଖୁନ୍ ଭରି ମାଙ୍କ କଥାଚିତ୍ରର ଗୀତଟି।

ଆପଣ ଟ୍ୟୁନ୍ କରି ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ ପରବର୍ତ୍ତୀ ଯୁଗଳ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ସୁନିଧି ଚୌହାନ କଥାଚିତ୍ର ଖେଲ୍।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ହିନ୍ଦୀ କଥା ଚିତ୍ର ଗୀତ 103.4 FM। ଶ୍ରୋତା ବନ୍ଧୁ, ଏଥର ଆସନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିନେବା। ଖଟା ମିଠା କଥା ଚିତ୍ରର କଣ୍ଠଦାନ କରିଛନ୍ତି ଟେଲର ମେହେନ୍ତି ଏବଂ କଳ୍ପନା ପଟୱାରୀ।

ପୁଣି କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ ଆପଣଙ୍କ ପାଇଁ ନେଇ ଆସିବୁ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ପୂର୍ବାହ୍ନ 10ଟାରେ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଏହି କିଛି ସମୟ ମଧ୍ୟରେ।

ସମୟ ଚକ୍ରର କରାଳ ଗତିରେ ବହି ଚାଲିଅଛି ଏ ଜୀବନ। କେବେ ଆସିଥାଏ ନିଧାଘର ତେଜ, କେବେ ଶରତ ଶୀତର ଚୁମ୍ବନ। ଗ୍ରୀଷ୍ମ କାଳେ ସୂର୍ଯ୍ୟ ବିରକ୍ତ ଲାଗନ୍ତି, ଧିକ୍କାର କରନ୍ତି ସଭିଏ, ହେଲେ ସେହି ରବି ତେଜ ଆଦରି ନିଅନ୍ତି, ଆସିଲେ ଶୀତର ପ୍ରଭାବ ସଭିଏ। ଗ୍ରୀଷ୍ମ ପତ୍ର ଛଡ଼ା ଦୁଃଖ ଦିଏ ନାହିଁ, ଜୀବନର ଏହି ରୀତି। ବସନ୍ତେ ସେ ବୃକ୍ଷ ପୁଷ୍ପବନ୍ତ ହୁଏ, ଦୁଃଖ ପରେ ସୁଖ ଗତି। ଶ୍ରୋତା ବନ୍ଧୁ, ଖରାଟିଆ ପାଗ ସହିତ ଥଣ୍ଡା ଥଣ୍ଡା ଫଳ ରସର ମଜା, ପୁଣି ସାଥିରେ ଆମ ଶ୍ରୋତାଙ୍କ ଅନୁରୋଧର ଗୀତର ଆସର ଆପଣଙ୍କ ଦିନଟିକୁ ନିହାତି ତାଜା କରିଦେବ। ତେବେ ଶ୍ରୋତା ବନ୍ଧୁ, ମୁଁ ଦିବ୍ୟଦର୍ଶିନୀ ପରିଡ଼ା ସ୍ୱାଗତ ଜଣାଉଛି ଆପଣଙ୍କୁ କିଛି କଥା ଆଉ ଆମ ଶ୍ରୋତାଙ୍କ ଅନୁରୋଧର ଗୀତର କାର୍ଯ୍ୟକ୍ରମ ହିଲୋଳ ପରିସରକୁ। ନାରୀ ସେ କେବଳ ଏକ ନାମ ନୁହେଁ, ସେ ଜୀବନର ପ୍ରତିଟି ଅଧ୍ୟାୟର ଅନୁଚ୍ଛେଦ। ତା ତ୍ୟାଗରେ ସେ ଗଢ଼ିଥାଏ ପରିବାର, ତା ସ୍ୱପ୍ନରେ ସେ ସଜାଏ ସୁନ୍ଦର ଭବିଷ୍ୟତ। ନାରୀ ସେ ନଦୀଟିଏ ପରି, ନିଜେ ବହିଚାଲେ ନୀରବରେ, କିନ୍ତୁ ତା ସ୍ପର୍ଶ ମାତ୍ରକେ ସବୁଜ ହୋଇଉଠେ ଜୀବନର ପ୍ରତିଟି କୂଳ। ହଁ ଶ୍ରୋତା ବନ୍ଧୁ, ପ୍ରଭାତର ପ୍ରଥମ କିରଣ ପରି ନାରୀଟିଏ ଆଲୋକିତ କରିଥାଏ ଜୀବନର ପ୍ରତିଟି ପଥ। ନଦୀର ଅବିରତ ସ୍ରୋତ ପରି ସେ ଅଜାଡ଼ି ଦିଏ ଅମାପ ସ୍ନେହ, ତ୍ୟାଗ ଓ ମମତା। କେବେ ସେ ମା ରୂପରେ ସୃଷ୍ଟିକୁ ଦେଇଥାଏ ଏକ ନୂଆ ଜୀବନ, ତ ପୁଣି ଭଉଣୀ, କନ୍ୟା ଓ ସହଧର୍ମିଣୀ ସାଜି ସମ୍ପର୍କର ମାଳକୁ ସଜାଇ ଦିଏ ପ୍ରେମ ଓ ବିଶ୍ୱାସର ପୁଷ୍ପରେ। ସେ କେବଳ ଯେ ନାରୀ ତାହା ନୁହେଁ, ବରଂ ସେ ସଂସ୍କୃତିର ସଂରକ୍ଷିକା, ପରିବାରର ଭୀତି, ସମାଜର ଶକ୍ତି ତଥା ଜାତିର ଗୌରବ। ଶ୍ରୋତା ବନ୍ଧୁ, ନାରୀର ଧୈର୍ଯ୍ୟରେ ରହିଥାଏ ପର୍ବତର ଦୃଢ଼ତା, ତାର ମମତାରେ ରହିଥାଏ ସାଗରର ବିଶାଳତା। ଠିକ୍ ସେହିପରି ସେ ତା ସଂଘର୍ଷରେ ଲୁଚାଇ ରଖିଥାଏ ଏକ ସୁନ୍ଦର ଓ ସମୃଦ୍ଧ ଭବିଷ୍ୟତର ସ୍ୱପ୍ନ। ତେବେ ଶ୍ରୋତା ବନ୍ଧୁ, ଆପଣମାନେ ମୋ କଥାରୁ ଠିକ୍ ବୁଝିସାରିଥିବେ କି ଆଜି ମୋ କଥାରେ ଭରି ରହିଛି ସେହି ଅପରାଜିତା ଶକ୍ତିର କଥା, ଯିଏ ନିଜ ଅସ୍ତିତ୍ୱରେ ଗଢ଼ି ତୋଳିପାରିଛି ସଭ୍ୟତାର ଇତିହାସ। ତେବେ ଏ ସମ୍ପ

ସମ୍ପର୍କରେ ଅନେକ କଥା ହେବା, ହେଲେ ସମୟ ବର୍ତ୍ତମାନ ଆମ କାର୍ଯ୍ୟକ୍ରମ ହିଲୋଳରେ ଶୁଣିନେବା ଆମ ଶ୍ରୋତାଙ୍କ ଅନୁରୋଧର ପ୍ରଥମ ଗୀତଟିକୁ। ଆମ କାର୍ଯ୍ୟକ୍ରମ ହିଲୋଳ ହେଉଛି ଆମ ଶ୍ରୋତାଙ୍କ ଅନୁରୋଧର ଗୀତର କାର୍ଯ୍ୟକ୍ରମ, ଯାହା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ମାଧ୍ୟମରେ। ଆମ ପ୍ରଥମ ଅନୁରୋଧର ଗୀତଟି ରହିଛି ସୁଭଦ୍ରା ନଗର ବାଲିଘାଟରୁ ସୁଦୀପ୍ତା ସାହୁଙ୍କ ନିକଟରୁ। ତାଙ୍କ ଗୀତଟି ରହିଛି ସୋନା ମହାପାତ୍ରଙ୍କ କଣ୍ଠରେ।

ନାରୀମାନେ ଏହି ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ସାରିଛନ୍ତି। ମ୍ୟାଡାମ୍ କ୍ୟୁରି ନିଜ ଗବେଷଣା ଦ୍ୱାରା ବିଶ୍ୱ ବିଜ୍ଞାନରେ ଏକ ନୂତନ ଦିଗ ସୃଷ୍ଟି କରିପାରିଥିଲେ। ଭାରତର କଳ୍ପନା ଚାୱଲା ମହାକାଶକୁ ଯାଇ ଲକ୍ଷ ଲକ୍ଷ ଯୁବତୀଙ୍କ ପାଇଁ ପ୍ରେରଣା ସାଜିଥିଲେ। ଖାଲି ଏତିକି ନୁହେଁ ଶ୍ରୋତା ବନ୍ଧୁ, ଆଜି ଇସ୍ରୋରେ ଅନେକ ମହିଳା ବୈଜ୍ଞାନିକମାନେ ଚନ୍ଦ୍ରଯାନ ଓ ମଙ୍ଗଳଯାନ ଭଳି ସଫଳ ଅଭିଯାନରେ ନେତୃତ୍ୱ ନେଇ ଭାରତର ଗୌରବ ବଢ଼ାଉଛନ୍ତି। ସତରେ ଶ୍ରୋତା ବନ୍ଧୁ, ସଫଳତାର କୌଣସି ଲିଙ୍ଗ ନଥାଏ। ମନେ ରଖନ୍ତୁ, ଜଣେ ଶିକ୍ଷିତ ନାରୀ ହିଁ ଏକ ଶିକ୍ଷିତ ସମାଜର ଭିତ୍ତି। ତେବେ ସାବିତ୍ରୀବାଈ ଫୁଲେ ଥିଲେ ଆମ ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ। ଅନେକ ବିରୋଧ ସତ୍ତ୍ୱେ ମଧ୍ୟ ସେ ଝିଅମାନଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ କରିଥିଲେ। ଆଜି ଶିକ୍ଷା କ୍ଷେତ୍ରରେ ଲକ୍ଷ ଲକ୍ଷ ମହିଳା ଶିକ୍ଷୟିତ୍ରୀ, ଅଧ୍ୟାପିକା ଓ ଗବେଷକ ଭବିଷ୍ୟତ ପିଢ଼ିକୁ ଗଢ଼ି ତୋଳୁଛନ୍ତି। ଶ୍ରୋତାବନ୍ଧୁ, ଆଜି ଭାରତୀୟ ସେନା, ନୌସେନା ଓ ବାୟୁସେନାରେ ମଧ୍ୟ ମହିଳାମାନେ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି। ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଗ୍ନି ଚୌଧୁରୀ ଭାରତର ପ୍ରଥମ ମହିଳା ଯୁଦ୍ଧ ବିମାନ ଚାଳକ ଭାବେ ଇତିହାସ ରଚିଥିଲେ। ସୀମାରେ ଦେଶର ସୁରକ୍ଷା ପାଇଁ ନାରୀମାନଙ୍କର ଏହି ଅବଦାନ ନିଶ୍ଚିତ ରୂପେ ଏକ ଗୌରବମୟ ଗାଥା। ତେବେ ସେ ପିଭି ସିନ୍ଧୁ ହୁଅନ୍ତୁ କିମ୍ବା ମେରିକମ୍, ସାଇନା ନେହୱାଲ ହୁଅନ୍ତୁ କିମ୍ବା ମୀରାବାଇ ଚାନୁ, ଭାରତକୁ ବିଶ୍ୱ ସ୍ତରରେ ସୁପରିଚିତ କରିପାରିଛନ୍ତି ତା କନ୍ୟା ରତ୍ନମାନେ। ଠିକ ସେହିପରି ଓଡ଼ିଶାର ଝିଅ ଦୂତି ଚାନ୍ଦ ମଧ୍ୟ ଆନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ନିଜର ଦୃଢ଼ ପରିଚୟ ସୃଷ୍ଟି କରି ରାଜ୍ୟ ଓ ଦେଶର ଗୌରବ ବଢ଼ାଇଛନ୍ତି। ତେବେ ଶ୍ରୋତାବନ୍ଧୁ, ଆପଣମାନେ ଜାଣିଛନ୍ତି ଶ୍ରୀମତୀ ପ୍ରତିଭା ଦେବସିଂ ପାଟିଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅଳଙ୍କୃତ କରି ନାରୀ ଶକ୍ତିର ଏକ ନୂତନ ଅଧ୍ୟାୟ ରଚନା କରିଥିଲେ। ସେହିପରି ଭାରତର ପ୍ରଥମ ଓ ଏପର୍ଯ୍ୟନ୍ତର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନିଜର ଦୃଢ଼ ନେତୃତ୍ୱ ପାଇଁ ବିଶ୍ୱସ୍ତରରେ ସୁପରିଚିତ ହୋଇପାରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ଅନେକ ଐତିହାସିକ ସଫଳତା ମଧ୍ୟ ହାସଲ କରିଥିଲା। ଓଡ଼ିଶାର ରାଜନୈତିକ ଇତିହାସରେ ମଧ୍ୟ ନାରୀଙ୍କର ଅବଦାନ ସର୍ବଦା ସ୍ମରଣୀୟ। ଶ୍ରୀମତୀ ନନ୍ଦିନୀ ଶତପଥୀ ଓଡ଼ିଶାର ପ୍ରଥମ ଏବଂ ଏପର୍ଯ୍ୟନ୍ତର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆମ ରାଜ୍ୟ ଓଡ଼ିଶାର ନେତୃତ୍ୱ ନେଇଥିଲେ। ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରଶାସନିକ ଦକ୍ଷତା ଆଜି ମଧ୍ୟ ଅନେକ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ। ହଁ ଶ୍ରୋତା ବନ୍ଧୁ, ଆଜି ପଞ୍ଚାୟତ ଠାରୁ ସଂସଦ ପର୍ଯ୍ୟନ୍ତ, ଗ୍ରାମସଭା ଠାରୁ ଜାତୀୟ ନୀତି ନିର୍ଦ୍ଧାରଣ ପର୍ଯ୍ୟନ୍ତ ନାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିପାରିଛନ୍ତି। ଏହା ପ୍ରମାଣ କରେ ଯେ ନେତୃତ୍ୱ, ସାହସ ଓ ସଫଳତା କୌଣସି ଲିଙ୍ଗର ସୀମାରେ ଆବଦ୍ଧ ନୁହେଁ। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିଲୋଳ କାର୍ଯ୍ୟକ୍ରମ। ତେବେ ସମୟ ବର୍ତ୍ତମାନ ଶୁଣିନେବା ଆମ ଶ୍ରୋତାଙ୍କ ଅନୁରୋଧର ପରବର୍ତ୍ତୀ ଗୀତଟିକୁ। ଗୀତଟିକୁ ଅନୁରୋଧ କରିଛନ୍ତି ପୁରୀ ବାସାଳୀ ସାହିରୁ ଆଦିତ୍ୟ ଚରଣ ଦଳାଇ। ସେ ଅନୁରୋଧ କରିଥିବା ଗୀତଟି ରହିଛି କଣ୍ଠଶିଳ୍ପୀ ପାପନଙ୍କ କଣ୍ଠରେ, ଦମ୍ ଲଗା କେ ହେଇସା ହିନ୍ଦୀ କଥାଚିତ୍ରରୁ।

ଶ୍ରୋତା ବନ୍ଧୁ, ସୃଷ୍ଟିର ଆରମ୍ଭରୁ ନାରୀ ଓ ପୁରୁଷ ପରସ୍ପରର ପରିପୂରକ ଭାବେ ରହିଆସିଛନ୍ତି। ଯେପରି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଥାଏ, ଠିକ୍ ସେହିପରି ସମାଜର ସନ୍ତୁଳନ ଓ ପ୍ରଗତି ପାଇଁ ନାରୀ ଓ ପୁରୁଷ ଉଭୟଙ୍କର ଭୂମିକା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ। କୌଣସି ମୁଦ୍ରା ଯଦି ଗୋଟିଏ ପାର୍ଶ୍ୱ ହରାଇ ଦେଇଥାଏ, ତେବେ କ'ଣ ତାହାର ମୂଲ୍ୟ ଓ ସମାନ ରହିଥାଏ? ଠିକ୍ ସେହିପରି ନାରୀ ଓ ପୁରୁଷ ମଧ୍ୟରୁ କାହାକୁ ବଡ଼ କିମ୍ବା ଛୋଟ ବୋଲି ଭାବିବା ସମାଜ ପାଇଁ କେବେ ବି ମଙ୍ଗଳକାରୀ ହୋଇପାରିବ ନାହିଁ। ଉଭୟଙ୍କ ମଧ୍ୟରେ ସହଯୋଗ, ସମ୍ମାନ ଓ ବୁଝାମଣା ହିଁ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଢ଼ିବାର ଭିତ୍ତିଭୂମି। ତେବେ ହଁ, ନାରୀ ଓ ପୁରୁଷଙ୍କ ମଧ୍ୟରେ ଶାରୀରିକ ଓ ମାନସିକ କ୍ଷେତ୍ରରେ କିଛି ପାର୍ଥକ୍ୟ ରହିଛି, କିନ୍ତୁ ତାହା କେବେ ବି ଶ୍ରେଷ୍ଠତା କିମ୍ବା ହୀନତାର ମାପକାଠି ନୁହେଁ। ପ୍ରକୃତି ଉଭୟଙ୍କୁ ଭିନ୍ନ ଭିନ୍ନ ଗୁଣ ଓ ଦକ୍ଷତା ଦେଇଛି, ଯାହା ମିଶିକରି ଜୀବନକୁ ସମ୍ପୂର୍ଣ୍ଣ ରୂପରେଖ ଦେଇଥାଏ। ତେବେ ଶ୍ରୋତା ବନ୍ଧୁ, ଯଦି ଆମେ ଏକ ପରିବାରକୁ ଦେଖିବା, ଘରର ଆର୍ଥିକ, ସାମାଜିକ ଓ ଭାବନାତ୍ମକ ଦିଗକୁ ସୁନ୍ଦର ଭାବରେ ଆଗକୁ ନେବାରେ ନାରୀ ଓ ପୁରୁଷ ଉଭୟଙ୍କର ଭୂମିକା ରହିଥାଏ। ଜଣେ ପିତାଙ୍କ ପରିଶ୍ରମ ଯେତିକି ଆବଶ୍ୟକ, ଜଣେ ମାଆଙ୍କର ମମତା ଓ ତ୍ୟାଗ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଉଭୟଙ୍କ ସହଯୋଗରେ ହିଁ ପରିବାର ସୁଦୃଢ଼ ହୋଇ ଉଠିଥାଏ। ଆଜିର ଆଧୁନିକ ସମାଜରେ ନାରୀ ଓ ପୁରୁଷ କାନ୍ଧକୁ କାନ୍ଧ ମିଶାଇ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଆସିଛନ୍ତି। ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ସାମରିକ ବାହିନୀ, ପ୍ରଶାସନ ଓ ରାଜନୀତି, ସବୁଠି ଉଭୟଙ୍କର ମିଳିତ ଅବଦାନ ଦେଶକୁ ଆଗକୁ ବଢ଼ାଇ ଚାଲିଛି। ଯଦି ଆମେ ଇତିହାସକୁ ଦେଖିବା, ତେବେ ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ଜଣେ ନାରୀଙ୍କର ପ୍ରେରଣା ଥିବାର କଥା ଆମେ ଦିନେ ନା ଦିନେ ଶୁଣିଥିବା। ଠିକ୍ ସେହିପରି ଅନେକ ସଫଳ ନାରୀଙ୍କ ଯାତ୍ରାରେ ମଧ୍ୟ ଜଣେ ପିତା, ଭାଇ, ଶିକ୍ଷକ କିମ୍ବା ସହଧର୍ମୀଙ୍କ ସମର୍ଥନ ରହିଥାଏ। ଏହା ପ୍ରମାଣ କରେ ଯେ ସଫଳତାର ରାସ୍ତାରେ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ସହଯୋଗ ହେଉଛି ଏକାନ୍ତ କାମ୍ୟ। ଦୁଃଖର ବିଷୟ, ଆଜି ମଧ୍ୟ କିଛି ସ୍ଥାନରେ ଲିଙ୍ଗଗତ ପ୍ରଭେଦ ଦେଖିବାକୁ ମିଳୁଛି। କିନ୍ତୁ ଶ୍ରୋତାବନ୍ଧୁ, ଆମେ ଭୁଲିଯିବା ଉଚିତ ନୁହେଁ ଯେ ନାରୀ ଓ ପୁରୁଷ ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ବରଂ ସହଯାତ୍ରୀ। ଜଣଙ୍କ ବିନା ଅନ୍ୟ ଜଣଙ୍କ ଅସ୍ତିତ୍ୱ ଓ ସଫଳତା କେବେ ବି ସମ୍ଭବ ନୁହେଁ। ତେବେ ପ୍ରକୃତ ସମାନତାର ଅର୍ଥ ହେଉଛି ପରସ୍ପରକୁ ସମ୍ମାନ ଦେବା ଓ ପରସ୍ପରର ସ୍ୱପ୍ନ

ଲକ୍ଷ୍ୟକୁ ସାକାର କରିବାରେ ପରସ୍ପରକୁ ସହଯୋଗ କରିବା। ସମାଜର ଉନ୍ନତି ସେତେବେଳେ ସମ୍ଭବ ହେବ ଯେତେବେଳେ ନାରୀ ଓ ପୁରୁଷ ଉଭୟ ନିଜର ଶକ୍ତି ଓ ସାମର୍ଥ୍ୟକୁ ଏକାଠି କରି ଆଗକୁ ବଢ଼ିବେ। ହଁ ଶ୍ରୋତା ବନ୍ଧୁ, ନାରୀ ଓ ପୁରୁଷ ଆକାଶର ସେ ଦୁଇଟି ତାରା ପରି, ନଦୀର ସେ ଦୁଇ କୂଳ ପରି, ଗୀତର ଦୁଇଟି ସ୍ୱର ପରି, ଉଭୟଙ୍କ ମିଳନରେ ହିଁ ସୃଷ୍ଟି ହୋଇଥାଏ ଏକ ସୁନ୍ଦର ଜୀବନ, ଏକ ସମୃଦ୍ଧ ସମାଜ। ଆସନ୍ତୁ ଆମେ ଏପରି ଏକ ସମାଜ ଗଢ଼ିବା ଯେଉଁଠାରେ ନାରୀ ଓ ପୁରୁଷ ପରସ୍ପରକୁ ସମ୍ମାନ କରିବେ, ସହଯୋଗର ହାତ ବଢ଼ାଇବେ। ଶ୍ରୋତା ବନ୍ଧୁ, କଥା ହେଉଥିଲେ କଥା ତ ସରିବନି, ହେଲେ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠାରେ ବିରାମ ଦେବାକୁ ହେବ। କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଶୁଣିନେବା ଆମ ହିଲଳ କାର୍ଯ୍ୟକ୍ରମରେ ଆମ ଶ୍ରୋତାଙ୍କ ଅନୁରୋଧର ଶେଷ ଗୀତଟିକୁ। ଗୀତଟିକୁ ଅନୁରୋଧ କରିଛନ୍ତି କଟକ ମଙ୍ଗଳାବାଗ ଛକରୁ ପ୍ରତୀକ୍ଷା ପ୍ରିୟଦର୍ଶିନୀ ଦାସ। ତାଙ୍କ ଅନୁରୋଧର ଗୀତଟି ରହିଛି ଫାଲ୍ଗୁନୀ ପାଠକଙ୍କ କଣ୍ଠରେ ମେନେ ପାୟଲ ହେ ଛନକା। ଏଇ ଗୀତଟି

ଏଇଠାରେ ବିରାମ ଦେବାକୁ ହେବ। କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଶୁଣିନେବା ଆମ ହିଲଳ କାର୍ଯ୍ୟକ୍ରମରେ ଆମ ଶ୍ରୋତାଙ୍କ ଅନୁରୋଧର ଶେଷ ଗୀତଟିକୁ। ଗୀତଟିକୁ ଅନୁରୋଧ କରିଛନ୍ତି କଟକ ମଙ୍ଗଳାବାଗ ଛକରୁ ପ୍ରତୀକ୍ଷା ପ୍ରିୟଦର୍ଶିନୀ ଦାସ। ତାଙ୍କ ଅନୁରୋଧର ଗୀତଟି ରହିଛି ଫାଲ୍ଗୁନୀ ପାଠକଙ୍କ କଣ୍ଠରେ ମେନେ ପାୟଲ ହେ ଛନକା ଗୀତଟି।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ ବର୍ତ୍ତମାନ ପ୍ରଚାର କରୁଛୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏଥିସହିତ ଆମ କାର୍ଯ୍ୟକ୍ରମ ପରିସରରୁ ଆପଣଙ୍କୁ ସ୍ୱାଗତ ଜଣାଉଛି ମୁଁ ଜୟଶ୍ରୀ ମୁଦ୍ରା। ଶ୍ରୋତାବନ୍ଧୁ ସକାଳୁ ସକାଳୁ ଆସନ୍ତୁ ନା ଟିକିଏ ଆଜି ଦିନର ପଞ୍ଜିକା ବିଷୟରେ ଜାଣିବା। ହଁ, ଆଜି ହେଉଛି ସୋମବାର, ମିଥୁନ 8 ଦିନ, ରାଷ୍ଟ୍ରୀୟ ଆଷାଢ଼ ପ୍ରଥମ ଦିନ, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି, ଦିନ 3:40 ପରେ ନବମୀ ତିଥି ହେବ। ଉତ୍ତର ଫାଲ୍ଗୁନି ନକ୍ଷତ୍ର ଆଉ ଇଂରାଜୀ 2026 ଜୁନ୍ ମାସ 22। ଶ୍ରୋତାବନ୍ଧୁ ଏଇତ କଲା ଆଜି ପଞ୍ଜିକାର ଦିନ, ପାର, ତିଥି, ମାସ, ବର୍ଷ, ରାଶି, ନକ୍ଷତ୍ରର କଥା। ଏଥର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଭକ୍ତି ଅର୍ଘ୍ୟଟି ସହିତ ଶ୍ରୀକ୍ଷେତ୍ରର ପବିତ୍ର ଧାମକୁ ସ୍ୱାଗତ କରି ଆରମ୍ଭ କରୁଛୁ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ।

ସତରେ କାଳିଆର ମାୟା ଅଡ଼ୁଆ ସୂତା ବିଚିତ୍ର ତାଙ୍କ ଲୀଳା, ଯେତେ ବୁଝିବାକୁ ଚେଷ୍ଟା କଲେ ବି ବୁଝି ହୁଏ ନାହିଁ। ବଡ଼ ବିଚିତ୍ର ଠାକୁର ସେ, ତାଙ୍କ ସମ୍ପର୍କରେ ଯେତେ କହିଲେ ବି ସରିବନି। ତେବେ ସେ ବିଚିତ୍ର ଲୀଳା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗ୍ରହରୂପୀ ଜନାର୍ଦ୍ଦନ ବୋଲି କୁହାଯାଏ।

ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ ଶ୍ରୀଜଗନ୍ନାଥଙ୍କର ଶରୀର ମଧ୍ୟରେ ନବଗ୍ରହ ସ୍ଥିତି ରହିଥିବା ଜଣାଯାଏ। ମହାପ୍ରଭୁଙ୍କ ଦକ୍ଷିଣ ଚକ୍ଷୁ ରବି ଓ ବାମ ଚକ୍ଷୁ ଚନ୍ଦ୍ର ବୋଲି ଶାସ୍ତ୍ରକାରମାନେ ମତ ଦେଇଥିବା ବେଳେ ଶ୍ରୀଜୀଉଙ୍କର ନାସିକା ହେଉଛି ମଙ୍ଗଳ, ଅଧର ହେଉଛି ବୁଧ ଏବଂ ଚିତା ବୃହସ୍ପତି ଅଟନ୍ତି। ତାଙ୍କର ଦୁଇ ସମାନ୍ତରାଳ ବାହୁକୁ ଶୁକ୍ର ଓ କୃଷ୍ଣବର୍ଣ୍ଣକୁ ଶନି ବୋଲି ବିବେଚନା କରାଯାଇଛି।

ଆଉ ହଁ ଶ୍ରୋତା ବନ୍ଧୁ, ମହାପ୍ରଭୁଙ୍କର ମୁଖମଣ୍ଡଳରେ ଥିବା ରାହୁରେଖାକୁ ରାହୁ ଏବଂ ନିମ୍ନ ଭାଗକୁ ଲମ୍ବି ଯାଇଥିବା ଝୁମ୍ପାକୁ କେତୁ ବୋଲି ବର୍ଣ୍ଣନା କରାଯାଇଥାଏ। ତେଣୁ ଶ୍ରୀଜଗନ୍ନାଥଙ୍କ ଶରୀରକୁ ଲକ୍ଷ୍ୟ କଲେ ନବଗ୍ରହଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥାଏ। ତେବେ ଶ୍ରୋତା ବନ୍ଧୁ, ଶ୍ରୀଜଗନ୍ନାଥଙ୍କ କଥାମୃତକୁ ଏଇଠି ରଖି ଆସନ୍ତୁ ଆମେ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି 103.4 FM ଆରମ୍ଭ କରୁଛୁ ଓଡ଼ିଆ କଥା ଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ ଭିକାରୀ ବଳଙ୍କ କଣ୍ଠରେ ନୀଳମାଧବ କଥା ଚିତ୍ରର ଏହି ସୁନ୍ଦର ଭକ୍ତି ଗୀତଟି।

ଶ୍ରୀକ୍ଷେତ୍ର ସୁରଭୀ କାର୍ଯ୍ୟକ୍ରମରେ ପ୍ରଥମେ ଆପଣ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ଏଥର ଶୁଣନ୍ତୁ ଏସ୍ ଜାନକୀଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି, ଶ୍ରୀ ଜଗନ୍ନାଥ କଥାଚିତ୍ରର।

ଆକାଶବାଣୀ ପୁରୀ କେନ୍ଦ୍ରରୁ ଆପଣ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି। ନିଜାମଙ୍କ ଗୀତର ସିନକୁ ଯୁଗଳ କଣ୍ଠ ସଜାଇଛନ୍ତି ରିଙ୍କି ଏବଂ ଜାଭେଦ ଅଲି। ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର। କଥାଚିତ୍ର ହରିଓମ ହରି।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି ପ୍ରସାରିତ ହେଉଛି 103.4 FM। ଶ୍ରୋତାବନ୍ଧୁ, ଆମେ ଏଥିରେ ଆପଣଙ୍କୁ ପ୍ରଥମେ ଶୁଣାଇଲୁ ସୁନ୍ଦର ସୁନ୍ଦର ମନଛୁଆଁ ଓଡ଼ିଆ କଥାଚିତ୍ର ଗୀତ। ଏଥର ସମୟ ହୋଇଛି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବାର, କିନ୍ତୁ ଏବେ ଆସନ୍ତୁ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ହଁ ଶ୍ରୋତା ବନ୍ଧୁ, ଆଜି ହେଉଛି ବିଶିଷ୍ଟ ଓଡ଼ିଆ ଲେଖକ, ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ସାମାଜିକ ସଂସ୍କାରକ ବିନୋଦ କାନୁନଗୋଙ୍କର ତିରୋଧାନ ଦିବସ। 1990 ମସିହା 22 ଜୁନ୍ରେ ଓଡ଼ିଶାର କଟକଠାରେ ତାଙ୍କର ଦେହାନ୍ତ ହୋଇଥିଲା। 6 ଜୁନ୍ 1912 ମସିହାରେ କଟକ ଜିଲ୍ଲାର ମାଳିପୁରର ଏକ କରଣ ପରିବାରରେ ଜନ୍ମଗ୍ରହଣ କରି ସେ ନିଜ ଜୀବନକୁ ଶିକ୍ଷା, ସାହିତ୍ୟ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଉତ୍ସର୍ଗ କରିଥିଲେ। ତାଙ୍କର ପିତା ଥିଲେ କେଶବ ଚନ୍ଦ୍ର କାନୁନଙ୍କ ଏବଂ ପିରାଦେଇଙ୍କର ଏକମାତ୍ର ପୁତ୍ର ଥିଲେ। ସେ ନଗନପୁର ଗାଁରେ ପ୍ରାଥମିକ ଶିକ୍ଷା ଏବଂ କଟକର ପ୍ରସିଦ୍ଧ ରାଣୀହାଟ ହାଇସ୍କୁଲରେ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା ଲାଭ କରିଥିଲେ, ଯେଉଁଥିରେ ସେ ପ୍ରଥମ ଛାତ୍ର ଥିଲେ। ପରେ ସେ ରେଭେନ୍ସା କଲେଜିଏଟ୍ ସ୍କୁଲରେ ପଢ଼ିବା ପାଇଁ ବୃତ୍ତି ପାଇଲେ। ଅବଶ୍ୟ 1930 ମସିହାରେ ଯେତେବେଳେ ସେ 10ମ କ୍ଲାସ୍ରେ ଥିଲେ, ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ ତାଙ୍କୁ ଅଧ୍ୟୟନ ଛାଡ଼ି ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେବାକୁ ପ୍ରେରଣା ଦେଇଥିଲା। ସ୍ମାରକୀ ଓଡ଼ିଆ ଏନ୍ସାଇକ୍ଲୋପିଡ଼ିଆର ଏକକ ହସ୍ତସଂକଳନକାରୀ ଜ୍ଞାନମଣ୍ଡଳ ଭାବରେ ସେ ସର୍ବଶ୍ରେଷ୍ଠ ସ୍ମରଣୀୟ। 1983 ମସିହାରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କର ଯାତ୍ରା, ଅବଦାନ, ଋଣ ପରିଶୋଧ ସମେତ ସାହିତ୍ୟିକ ଅବଦାନ ପାଇଁ ସେ 2-2 ଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 1990ରେ ତାଙ୍କର ଦେହାନ୍ତ ପରେ ଓଡ଼ିଶା ବିଧାନସଭା ଗୃହ ସର୍ବସମ୍ମତିକ୍ରମେ ତାଙ୍କ ଦ୍ୱାରା ଏକ ରାଜ୍ୟ ଢେଙ୍କାନାଳ ଦ୍ୱାରା ସମ୍ମାନ ଜଣାଇବାକୁ ସ୍ଥିର ହୋଇଥିଲା, ଯିଏକି ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରିନଥିଲେ। ସେହି ସ୍ୱାଧୀନତା ସଂଗ୍ରାମୀଙ୍କୁ ଆମର ଶତଶତ ପ୍ରଣାମ। ଏଥିସହିତ ଆସନ୍ତୁ ଶୁଣିବା ପାଇଁ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ ରାଜ କଥାଚିତ୍ରର ଏହି ସୁନ୍ଦର ଗୀତଟି। ଯୁଗଳକଣ୍ଠର ଗୀତକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲଗା ୟାଗ୍ନିକ। ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରବଣ।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି ପ୍ରସାରିତ ହେଉଛି 103.4 FM। ଏଥିରେ ଆମେ ଆପଣଙ୍କୁ ଶୁଣାଇଲୁ ଓଡ଼ିଆ କଥା ଚିତ୍ରଗୀତ ଏବଂ ଏବେ ଏବେ ଶୁଣାଉଛୁ ହିନ୍ଦୀ କଥା ଚିତ୍ରଗୀତ। ଶ୍ରୋତବନ୍ଧୁ, ବେଳେବେଳେ ଆମ ଜାଣତରେ ହେଉ ବା ଅଜାଣତରେ ହେଉ ଆମେ କିଛି ନା କିଛି ଭୁଲ କରିଥାଉ, ଆଉ ସେ ଭୁଲକୁ କେତେକ ମାନିବାକୁ ପ୍ରସ୍ତୁତ ହୁଅନ୍ତିନି। ନା ବନ୍ଧୁ, ସେମିତି ଆଦୌ କରନ୍ତୁନି, ସବୁବେଳେ ନିଜର ଭୁଲକୁ ସ୍ୱୀକାର କରନ୍ତୁ, କାହିଁକି ନା ଭୁଲ ସ୍ୱୀକାର କରିଲେ ମଣିଷ ଅନ୍ୟମାନଙ୍କଠାରୁ ସମ୍ମାନ ପାଇଥାଏ। ଆଉ ସବୁଠୁ ବଡ଼ କଥା ହେଲା ଯେ ମଣିଷ ନିଜକୁ ସୁଧାରି ନେବାର ବାଟ ମଧ୍ୟ ପାଇଯାଏ। ଏଥିସହିତ ଆସନ୍ତୁ ଶୁଣିବା ରାଜା କଥା ଚିତ୍ରର ଗୀତଟି। ଯୁଗଳକଣ୍ଠ ଗୀତକୁ ସଜାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଆପଣ ଶୁଣୁଛନ୍ତି 103.4 ଏଫ୍ଏମ୍ ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, ଆମ ପାଖରେ ଯାହା କିଛି ଅଛି ସେଥିରେ ସନ୍ତୁଷ୍ଟ ରହି ଶିଖିଲେ ଆମ ଜୀବନ ପୁଣି ଥରେ ହସି ଉଠିବ। ସତରେ ଦୁଃଖକୁ ବାଣ୍ଟିଲେ ମନ ହାଲକା ହେବା ସଙ୍ଗେ ସଙ୍ଗେ ଦୁଃଖ କମିଯାଏ, ଆଉ ସୁଖ ବାଣ୍ଟିଲେ ବଢ଼ି ବଢ଼ି ଚାଲେ। ତେଣୁ ଆମେ ଯଦି ସୁଖକୁ ମନେ ରଖି ଦୁଃଖକୁ ଭୁଲିଯିବା, ତେବେ ଯାଇ ସଂସାରର ସବୁଠାରୁ ସୁଖୀ ମଣିଷଟିଏ ହେଇ ବାକି ଦିନଗୁଡ଼ାକ ଖୁସିରେ ବଞ୍ଚିପାରିବା। ଏଥିସହିତ ଆସମସୁନ୍ନବା ରଙ୍ଗ କଥାଚିତ୍ର ଗୀତଟି କଣ୍ଠଦାନ କରିଛନ୍ତି କୁମାର ଶାନୁ ଏବଂ ଅଲକା ୟାଗ୍ନିକ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୁଇଦିନିଆ ମଙ୍ଗୋଲିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଭାରତ ଓ ମଙ୍ଗୋଲିଆ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ବୃଦ୍ଧି ନେଇ ଆଶାବ୍ୟକ୍ତ କରିଛନ୍ତି। ଏହି ଗସ୍ତ କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଙ୍ଗୋଲିଆର ନେତୃତ୍ୱଙ୍କ ସହ ଆଲୋଚନା କରିବେ ଓ ତାଙ୍କ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଏବଂ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦକ୍ଷିଣ କୋରିଆ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ଡକ୍ଟର ଜୟଶଙ୍କର ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ଚୋ ୟୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାରେ ଜେଜୁ ସମ୍ମିଳନୀରେ ଶାନ୍ତି ଏବଂ ପ୍ରଗତି ସମ୍ପର୍କିତ ପ୍ରସଙ୍ଗ ଉପରେ ଡକ୍ଟର ଜୟଶଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। କତାରର ଏକ ପ୍ରାକୃତିକ ଗ୍ୟାସ୍ ରପ୍ତାନୀ ଭିତ୍ତିଭୂମି ସ୍ଥଳରେ ବିସ୍ଫୋରଣ ଘଟି 54 ଜଣ ଗୁରୁତର ଆହତ ହୋଇଥିବା ବେଳେ 18 ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଗତ ରାତିରେ ସେଠାକାର ଏକ ଗ୍ୟାସ୍ ରପ୍ତାନୀ ଶିଳ୍ପାଞ୍ଚଳରେ ବିସ୍ଫୋରଣ ଘଟିଥିଲା, ଫଳରେ ସମ୍ପୃକ୍ତ ଗ୍ୟାସ୍ ଯୋଗାଣ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆକଳନ କରିବା ସମ୍ଭବ ହୋଇନଥିବା ବେଳେ ପ୍ରକୃତ ଆହତଙ୍କ ସଂଖ୍ୟା ପରେ ଜଣାପଡ଼ିବ ବୋଲି ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିସ୍ଫୋରଣର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ନିଖୋଜ ଲୋକମାନଙ୍କୁ ଠାବ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଶାନ୍ତି ଆଲୋଚନା ଶେଷ ହେବା ପରେ ତୈଳ ଯୋଗାଣ ପ୍ରତିବନ୍ଧକ ଦୂର ହୋଇ ଇରାନର ତୈଳ ରପ୍ତାନୀ ବୃଦ୍ଧି ପାଇବା ଆଶା କରାଯାଉଛି। ତେବେ ଅଶୋଧିତ ତୈଳ ମୂଲ୍ୟ ଇତିମଧ୍ୟରେ 3% ପର୍ଯ୍ୟନ୍ତ ହ୍ରାସ ପାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ 2% ଅଧିକ ହ୍ରାସ ପାଇ ବ୍ୟାରେଲ୍ ପିଛା $79 ପାଖାପାଖି ହୋଇଛି। ଆମେରିକା ଏବଂ ଇରାନର ବରିଷ୍ଠ ଅଧିକାରୀମାନେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହେବା ନେଇ ଘୋଷଣା କରିବା ପରେ ପଶ୍ଚିମ ଏସିଆ ଅଞ୍ଚଳରେ ଯୁଦ୍ଧବିରତି ସମୟସୀମା ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12ରୁ ଅଧିକ ଆହତ ହୋଇଛନ୍ତି। ଝାଡ଼ଖଣ୍ଡର ରାମଗଡ଼, ଗିରିଦ, ଖୁଣ୍ଟି, ଦେଓଗର, ଧାନବାଦ ଏବଂ ସାହିବିବାଗ ଜିଲ୍ଲାରେ ବଜ୍ରପାତ ଘଟି ଲୋକମାନେ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ CPI ନେତା, ଜଣେ ୱାର୍ଡ ମେମ୍ବର ଓ କୃଷକଙ୍କ ସମେତ ଅନ୍ୟ କେତେଜଣଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ପକ୍ଷରୁ ବଜ୍ରପାତ ସମୟରେ ଘରୁ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ବିଶେଷ କରି ଚାଷ ଜମି ଏବଂ ଖୋଲା ଜାଗାକୁ ନ ଯିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆକାଶବାଣୀରେ ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-7171-7 2371-7 2331-4448-1 and 2371-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289-09-4044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଖ୍ୟାତନାମା କୃଷି ବୈଜ୍ଞାନିକ ଏବଂ ପଦ୍ମଭୂଷଣ ବିଜେତା ସର୍ଦ୍ଦାରା ସିଂ ଜୋହଲଙ୍କୁ ଲୁଧିଆନାରେ ସାକ୍ଷାତ କରି କୃଷି ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ନବୀନ କହିଛନ୍ତି କୃଷି କ୍ଷେତ୍ରରେ ଅନନ୍ୟ ଅବଦାନ ଦେଇଥିବା ଜୋହଲଙ୍କ ସହ ଆଲୋଚନା କରି ତାଙ୍କ ମତାମତ ଓ ପ୍ରସ୍ତାବ ଦେଶ ପାଇଁ ଲାଭଦାୟକ ହେବ ବୋଲି

0: କହିଛନ୍ତି। ଏୟାରଫୋର୍ସ ଅର୍ଜନ ସିଂ ମେମୋରିଆଲ ହକି ପ୍ରତିଯୋଗିତାର ସପ୍ତମ ସଂସ୍କରଣ ବେଙ୍ଗାଲୁରୁର ଏୟାର ମାର୍ଶାଲ ଅମିତ ସିଂ ବକ୍ସି ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ଶାଲ ଏସ୍ ଶିବକୁମାର ସୂଚନା ଦେଇ କହିଛନ୍ତି, ଦେଶର 16 ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଭାରତୀୟ ସେନା, ରେଳବାଇ, ସିଆଇଏସ୍ଏଫ୍ ସମେତ କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଅନ୍ୟାନ୍ୟ ରାଜ୍ୟର ଦଳଗୁଡ଼ିକ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ। ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ମଧ୍ୟପ୍ରାଚ୍ୟରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଦେଶର କୌଣସି ଟିମ୍ ଏଥିରେ ଭାଗ ନେଉନାହାନ୍ତି। ସୂଚନା ଅନୁଯାୟୀ ପ୍ରତିଯୋଗିତାରେ ପୁରସ୍କାର ରାଶି 751,000 26,25,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ 15 ଜଣିଆ ଦିନିକିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାଙ୍କ ଭଳି ବରିଷ୍ଠ ଖେଳାଳିମାନେ ସାମିଲ ହୋଇଛନ୍ତି। ଆସନ୍ତା ମାସ 14 ତାରିଖରୁ ଆରମ୍ଭ ହେଉଥିବା ଦିନିକିଆ ମ୍ୟାଚ୍ରେ ସୁମନ ଗିଲ୍ ଅଧିନାୟକ ଏବଂ ଶ୍ରେୟସ ଆୟର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ରୋହିତ ଶର୍ମା, କେଏଲ୍ ରାହୁଲ, ଇଶାନ କିଶନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂ ଏବଂ ଗୁରନୁର ବ୍ରାନ୍ଙ୍କୁ ଦଳରେ ସାମିଲ କରାଯାଇଛି। ସୂଚନା ଅନୁଯାୟୀ ଜୁଲାଇ 14, 16 ଏବଂ 19 ତାରିଖରେ ଇଂଲଣ୍ଡର 3 ସ୍ଥାନରେ ଏକ ଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ରେ ଆଜି ସକାଳେ ଅନୁଷ୍ଠିତ ମ୍ୟାଚ୍ରେ ଇଜିପ୍ଟ 3-1 ପରାସ୍ତ କରିଛି। ପୂର୍ବରୁ ଗ୍ରୁପ୍ ଏଚ୍ର ଏକ ମ୍ୟାଚ୍ରେ କେପ୍ ବର୍ଦେ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ରହିଥିଲା। ଆଜି ରାତି 10:30ରେ ଗ୍ରୁପ୍ ଜେର ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. BJP government in West Bengal presents first full budget focusing on social welfare, infrastructure development and employment, announces a slew of women-centric schemes. BRICS National Security Advisors meeting begins in New Delhi to discuss emerging security challenges. External Affairs Minister Dr. S. Jaishankar arrives in Mongolia to hold meeting with his counterpart to deepen economic ties. IMD forecasts heavy to very heavy rainfall over Assam and Meghalaya today. And in FIFA World Cup, Egypt beat New Zealand 3-1 to secure first ever World Cup victory. In a major employment and welfare push, the BJP-led West Bengal government today presented its first full budget 2026-27, focusing on social welfare, infrastructure development and employment, and also announced a slew of women-centric schemes. Presented today by Finance Minister Swapan Dasgupta, has announced the recruitment for 1 lakh vacant posts across various state departments. 33% of these new positions will be reserved for women. We have a detailed report from our Kolkata correspondent.
2: The government proposed a 20% hike in dearness allowance for government and semi-government employees, teachers and teaching staff. Pensioners will also benefit from this increase, which will take effect from 1st October. Presenting a deficit budget of 6,070 crore, Finance Minister Swapan Dasgupta called it a roadmap for building a developed Bengal. He also revealed that the state's debt now stands at over 8 lakh crore rupees, making financial discipline a major challenge. The budget includes recruitment for 1 lakh vacant posts, 20,000 in the police force and 50,000 teachers. 33% of these jobs will be reserved for women, with an additional 10% reserved for Agniveeds. Key allocations include

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆଞ୍ଚଳିକ
2: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5 ବୃଦ୍ଧି ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍ପତି ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା 15 ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5 ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ଦୁର୍ଘଟଣାରେ 70 ଉର୍ଦ୍ଧ୍ୱ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ

0: ପ୍ରତମ ସମ୍ପର୍କୀୟଙ୍କ ଲାଗି ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ 3 ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟଙ୍କ ନିର୍ଦ୍ଦେଶକ୍ରମେ ଏକ 3 ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଏଥିରେ ଶିଳ୍ପ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରହିଛନ୍ତି। ଆମୋନିଆ ଗ୍ୟାସ୍ ଲିକ୍ର ତଦନ୍ତ କରି 24 ଘଣ୍ଟା ମଧ୍ୟରେ ଅନ୍ତରୀଣ ରିପୋର୍ଟ ଏବଂ 3 ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ, ସାଂସଦ ଏବଂ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ। ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ସମସ୍ୟା ଭିନ୍ନ ଭିନ୍ନ, କେଉଁଠି ବନ୍ୟା ପ୍ରବଣ ଜିଲ୍ଲା, କେଉଁଟା ବାତ୍ୟା ପ୍ରବଣ ଜିଲ୍ଲା, କେଉଁଟା ମରୁଡ଼ି ପ୍ରବଣ ଜିଲ୍ଲା, ତେଣୁ ଆବଶ୍ୟକତା ଏବଂ ତାର ସାଙ୍ଗରେ ସାଙ୍ଗରେ ସେ ଜିଲ୍ଲାର ସ୍ୱାଭାବିକ ପାଣିପାଗ ଚରିତ୍ରକୁ ନେଇକରି ଜିଲ୍ଲାର ମଧ୍ୟ ବୈଠକ ମାନେ ହେବ ଏବଂ ସେମାନେ ତାଙ୍କର ଜିଲ୍ଲାର ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବେ।
0: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଆଗତ ଆବେଦନକୁ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଦେଇଛନ୍ତି। ଗତ ମାର୍ଚ୍ଚ ମାସରେ ହୋଇଥିବା ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଏବଂ କଂଗ୍ରେସ ପକ୍ଷରୁ କ୍ରସ୍ ଭୋଟିଂ ନେଇ ବାଚସ୍ପତିଙ୍କ ପାଖରେ ଆବେଦନ ପ୍ରକ୍ରିୟା ଦାଖଲ ହୋଇଥିଲା। ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି, ଆବେଦନପତ୍ରଗୁଡ଼ିକରେ ପ୍ରକ୍ରିୟାଗତ ତ୍ରୁଟି ଏବଂ ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ଆବଶ୍ୟକ ପ୍ରମାଣର ଅଭାବ ରହିଛି। ଯେଉଁ ତଥ୍ୟ ଆଧାରରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା ତାହାର କୌଣସି ପ୍ରମାଣ ଦାଖଲ କରାଯାଇ ନାହିଁ। ବିଜେଡି ପକ୍ଷରୁ 8 ଜଣ ଏବଂ କଂଗ୍ରେସ ପକ୍ଷରୁ 3 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଏହି ଆବେଦନପତ୍ର ଦାଖଲ ହୋଇଥିଲା। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଯୋଗୁଁ ବିଜେଡି ଏବଂ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପରାଜିତ ହୋଇଥିଲେ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପ୍ରସାରିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି। ପରୀକ୍ଷା ପୂର୍ବରୁ ଟେଲିଗ୍ରାମରେ ଏଭଳି ଖବର ପ୍ରସାରଣ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ କହିଛି, ବ୍ୟାପକ ସୁରକ୍ଷା ତଥା ସୁବ୍ୟବସ୍ଥିତ ପରିଚାଳନା ମାଧ୍ୟମରେ ସଫଳତାର ସହ ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଛି। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଏଭଳି ଖବର ପ୍ରସାରଣ କରିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପଦକ୍ଷେପ ଗ୍ରହଣ କରୁଥିବା ଏନ୍ଟିଏ କହିଛି। ପରୀକ୍ଷା ସମ୍ପର୍କିତ ତଥ୍ୟ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏନ୍ଟିଏ ସୂଚନା ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ପରିବେଶ ସୁରକ୍ଷାରେ ବର୍ଷାବଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହିଛନ୍ତି,
2: ତ ଜଳ ହେଉଛି ଜୀବନ, ଦୁଇଟା ଯାକ ଜିନିଷ ଆମେ ପାଇଥାଉ ଫରେଷ୍ଟ ଯୋଗୁଁ, ବିଶେଷ କରି ରେନ୍ ଫରେଷ୍ଟ, ବିଶେଷ କରି ଆପଣ ଦେଖିବେ ଆମାଜନ ଫରେଷ୍ଟର ସବୁଠୁ ବଡ ଫରେଷ୍ଟ ବିଶ୍ୱର ରହିଛି ଆମାଜନ ଫରେଷ୍ଟ ଏକଦମ ସେଥିରେ, ସେଇଟା ହେଉଛି ଆମର ଲଙ୍ଗସ, ସମଗ୍ର ବିଶ୍ୱବାସୀଙ୍କର ଲଙ୍ଗସ ହେଉଛି ନିଶ୍ୱାସ ପ୍ରଶ୍ୱାସ ନେଇ ଆମେ ବଞ୍ଚିତ, ସେଇଥିପାଇଁ ସେ ଯୋଉ ରେନ୍ ଫରେଷ୍ଟ ଅଛି ଆମ ଆମାଜନ ରେନ୍ ଫରେଷ୍ଟ, ତେଣୁ ଫରେଷ୍ଟର ସୁରକ୍ଷା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।
0: ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ଦ୍ଧିତ ରାଶି ଆଧାରରେ 5 ବର୍ଷ କିମ୍ବା ତାଠାରୁ କମ୍ ସମୟ ପାଇଁ କାର୍ଯ୍ୟ କରିଥିବା ଆଇନଜୀବୀଙ୍କ ପରଲୋକ କ୍ଷେତ୍ର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଆପଣମାନେ ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଏକ ଭକ୍ତି ଗୀତ। ଦେଶାତ୍ମବୋଧକ ସଙ୍ଗୀତ ଶୁଣିପାରିବେ 6:15 ସମୟରେ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ 6:20 ସମୟରେ। ରାତି 7ଟାରେ ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 7:30 ସମୟରେ ଶୁଣିପାରିବେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। ଆଜିର ଆଲୋଚନାର ବିଷୟ ରହିଛି ପରିବର୍ତ୍ତିତ ଜଳବାୟୁରେ ଫସଲ ଚାଷ। ଏବଂ ଆଜିର ଚାଷୀ ଅନୁଭୂତିରେ ଶୁଣିପାରିବେ ଉନ୍ନତ ପ୍ରଣାଳୀରେ ଗୋପାଳନ। ରାତି 8 ଏବଂ ରାତି 10ଟାରେ ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ହିଲ୍ଲୋଳ ଶୁଣିପାରିବେ ରାତି 9:30 ସମୟରେ।

ଆଜିର ଆଲୋଚନାର ବିଷୟ ରହିଛି ପରିବର୍ତ୍ତିତ ଜଳବାୟୁରେ ଫସଲ ଚାଷ ଏବଂ ଆଜିର ଚାଷୀ ଅନୁଭୂତିରେ ଶୁଣିପାରିବେ ଉନ୍ନତ ପ୍ରଣାଳୀରେ ଗୋପାଳନ। ରାତି 8ଟା ଏବଂ ରାତି 10ଟାରେ ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ହିଲ୍ଲୋଳ ଶୁଣିପାରିବେ ରାତି 9:30 ସମୟରେ। ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10:30 ସମୟରେ। ଶ୍ରୋତାବନ୍ଧୁ, ଏଥିଲା ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ରୂପରେଖ। ଆଗାମୀକାଲି ପ୍ରାତଃ 6:05 ଶୁଣିପାରିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା। 6:40 ସମୟରେ ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସ। 7:25 ସମୟରେ ଶୁଣିପାରିବେ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। 8:30 ସମୟରେ ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସାହିତ୍ୟ ସୁଧା ଶୁଣିପାରିବେ 9:30 ସମୟରେ। ଆଗାମୀକାଲି ଏଥିରେ ସମ୍ପାଦକୀୟରେ ଶୁଣିପାରିବେ ଭାବ, ଛନ୍ଦ ଓ ଶବ୍ଦ। 10:50 ଶୁଣିପାରିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, ଏ ଥିଲା ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ରୂପରେଖ।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମତ୍ସ୍ୟଜୀବୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ତତ୍ସଲଗ୍ନ ବଙ୍ଗୋପସାଗର ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି 60 କିଲୋମିଟର ବେଗରେ ବହିବାର ସମ୍ଭାବନା ଥିବା ହେତୁ ମତ୍ସ୍ୟଜୀବୀ ଭାଇମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବାର ଥିବା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଏବଂ ଏଥିସହିତ ଦିନ ତାପମାତ୍ରାରେ 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ମଧ୍ୟ ରହିଛି। ଶ୍ରୋତାବନ୍ଧୁ, ପାଣିପାଗର ସୂଚନା ଏଇଠି ଶେଷ ହେଲା।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଏକ ଭକ୍ତି ଗୀତ, କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ଗୀତିକାର ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ସଂଯୋଜନା ପ୍ରଶାନ୍ତ ପାଢ଼ୀ।

ଶୁଣୁଥିଲେ ଏକ ଭକ୍ତି ଗୀତ, ବର୍ତ୍ତମାନ ଶୁଣନ୍ତି ଏକ ଦେଶାତ୍ମବୋଧକ ସଙ୍ଗୀତ। କଣ୍ଠଦାନ କରିଛନ୍ତି ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦ, ଗୀତିକାର ଗୌରବ ପଟ୍ଟନାୟକ।

0: ଜେଜେ ଏଇଟା କୋଉ ପ୍ଲାଣ୍ଟ?
1: ଟାଞ୍ଜେରିନ୍, ବହୁତ ମିଠା, ଭାଙ୍ଗିବନି ହେଲା। ଫ୍ରି ଫରେନ୍ ଟ୍ରିପ୍, କ୍ଲିକ୍ ଅନ୍ ଦ ଲିଙ୍କ୍, ଏବେ କରୁଛି।
0: ଜେଜେ ରୁହ, ଲିଙ୍କ୍ ରେ କ୍ଲିକ୍ କର ନାହିଁ।
1: କାହିଁକି?
0: ଏଇଟା ଏସଏମଏସ ସ୍କାମ, କ୍ଲିକ୍ କରିବ ତ ତୁମର ବ୍ୟାଙ୍କ ଡିଟେଲ୍ସ ହେବ ଚୋରି।
1: ଓହ, ଥ୍ୟାଙ୍କ୍ସ ଗପୁ, ବଞ୍ଚେଇ ଦେଲୁ। ଏଇ ନେ ତୋର ବୁଦ୍ଧିମତାର ଫଳ।

ଆପଣମାନେ ଟିଭିନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ମାନସ, ସଙ୍ଗୀତ ସଂଯୋଜନା ଅଭିଜିତ ମଜୁମଦାର, ଗୀତିକାର ନିଜାମ।

ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି କୁମାର ବାପେ, ଗୀତିକାର ପଞ୍ଚାନନ ନାୟକ, ସଙ୍ଗୀତ ସଂଯୋଜନା ଶାନ୍ତିରାଜ ଖୁସଲା।

0: ଆଲୋଚନା ନିଶା ଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦୁଇତିଚନ୍ଦ୍ର ସାହୁ।
1: ଭାରତ ଆଜି ବିଶ୍ୱର ଯୁବ ଦେଶ ଭାବରେ ପରିଚିତ। ଏହି ଯୁବଶକ୍ତି ଆମ ଦେଶର ବଡ ସମ୍ପଦ। ଆପଣମାନେ ଜାଣନ୍ତି ସୁସ୍ଥ ସୁନ୍ଦର ପ୍ରଗତିଶୀଳ ଭାରତ ଗଠନ ପାଇଁ ଯୁବପିଢ଼ିଙ୍କର ଅବଦାନ ଅପରିହାର୍ଯ୍ୟ। କିନ୍ତୁ ଆଜି ଯେଉଁ ସମସ୍ୟା ଆମ ସମାଜ ଓ ରାଷ୍ଟ୍ରର ଭବିଷ୍ୟତ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି ତାହା ହେଉଛି ନିଶାଦ୍ରବ୍ୟର ବୃଦ୍ଧିଶୀଳ ବ୍ୟବହାର ଆଉ ଏହାର ଚୋରାଚାଲାଣ। ଏହା କେବଳ ଏକ ଆଇନଗତ ସମସ୍ୟା ନୁହେଁ, ଆମର ଏହା ହେଉଛି ଏକ ସାମାଜିକ ଆର୍ଥିକ ସ୍ୱାସ୍ଥ୍ୟଗତ ସମସ୍ୟା। ଏହାର କୌଶଳପୂର୍ଣ୍ଣ ଚୋରାଚାଲାଣ ପୋଲିସ ପାଇଁ ସବୁବେଳେ ବଡ଼ ଚ୍ୟାଲେଞ୍ଜ ହେଇକି ଆସିଛି। ଯୁବକର ହାତରେ ପୁସ୍ତକ ଓ କୌଶଳ ଥିଲେ ରାଜ୍ୟ ଓ ଦେଶ ଗଢେ ଏବଂ ବଢେ, ନିଶା ଥିଲେ କିନ୍ତୁ ଭବିଷ୍ୟତ ଭାଙ୍ଗେ। ଆଜିର ସମାଜରେ ନିଶାଦ୍ରବ୍ୟର ବ୍ୟବହାର ଏକ ଗୁରୁତର ସାମାଜିକ ଆଉ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଦେଖାଯାଇଛି। ଆପଣମାନେ ଜାଣନ୍ତି ଆମର ନିଶାଦ୍ରବ୍ୟ ଭାବରେ ଗଞ୍ଜେଇ, ବ୍ରାଉନ ସୁଗର, ହେରୋଇନ, ମଦ, ଅଫିମ, ନିକୋଟିନ ଜାତୀୟ ଦ୍ରବ୍ୟ, ସିଗାରେଟ, ତମାଖୁ, ଗୁଟ୍କା, ଭେପିଂ ଯାହା ଆମର ଇ ସିଗାରେଟ, ଏବଂ କିଛି ନିର୍ଦ୍ଦିଷ୍ଟ ଔଷଧର ଅପବ୍ୟବହାର, ସିନ୍ଥେଟିକ୍ ଡ୍ରଗ୍ସ, ଏସବୁ ମାଦକ ଦ୍ରବ୍ୟ ବ୍ୟକ୍ତିର ସ୍ୱାସ୍ଥ୍ୟକୁ କେବଳ ନଷ୍ଟ କରେନି, ତାଙ୍କର ପରିବାର, ସମାଜ, ଜାତିର ଭବିଷ୍ୟତକୁ ମଧ୍ୟ ବିପଦରେ ପକାଉଛି। ଚିନ୍ତାର ବିଷୟ ହେଉଛି ଯେ ଏହାର ଶିକାର ସବୁଠାରୁ ହେଉଛନ୍ତି ଯୁବପିଢ଼ି। ତେଣୁ ଓଡ଼ିଆରେ ଗୋଟେ ଢେଗ ଅଛି, ନିଶାର ନିଆଁ ଧୀରେ ଜଳେ ଜୀବନ ସାରା ପୋଡ଼ି ଦିଏ। କୌତୁହଳ, ସାଙ୍ଗସାଥୀଙ୍କର ପ୍ରଭାବ, ମାନସିକ ଚାପ, ବେକାରୀ ସମସ୍ୟା, ଭୁଲ ସଙ୍ଗତି, ଏସବୁ କାରଣରୁ ଆମର ଯୁବକମାନେ ନିଶା ପ୍ରତି ସହଜରେ ଆକର୍ଷିତ ହେଉଛନ୍ତି। ସିଗାରେଟ୍, ଗୁଟ୍କାରୁ ଆରମ୍ଭ ହୋଇକି ଧୀରେ ଧୀରେ ଧୀରେ ମଦ ଓ ଡ୍ରଗ୍ସ ପର୍ଯ୍ୟନ୍ତ ସେମାନେ ଖେପି ଯାଉଛନ୍ତି। ଅର୍ଥାଭାବରୁ ଅନେକ ଯୁବକମାନେ ବିକଳ୍ପ ନିଶା ଭାବରେ ଆମର ବଜାରରେ ମିଳୁଥିବା କଫ୍ ସିରପ୍ ଏବଂ ତରଳ ହ୍ୱାଇଟନର ଭଳି ଭୟଙ୍କର ରାସାୟନିକ ଦ୍ରବ୍ୟକୁ ମଧ୍ୟ ଗ୍ରହଣ କରୁଛନ୍ତି। ନିଶା ଥରେ ଏମିତି ଏକ ଅଭ୍ୟାସ ଯେ ନିଶା ଥରେ ହେଇଗଲେ ଏଥିରୁ ମୁକ୍ତି ପାଇବା ଭାରି କଷ୍ଟ। ନିଶା ମଣିଷର ବିବେକ, ଆତ୍ମବିଶ୍ୱାସ, କାର୍ଯ୍ୟଦକ୍ଷତାକୁ ନଷ୍ଟ କରେ, ଫଳରେ ଶିକ୍ଷା, କ୍ୟାରିୟର ଓ ସାମାଜିକ ମଧ୍ୟ ପ୍ରଭାବିତ ହୁଏ। ସେଇଥିପାଇଁ କଥାରେ ଅଛି, ଖରାପ ସଙ୍ଗ ଯିଏ ମିଶେ ନିଜ ଭବିଷ୍ୟତ ନିଜେ ନାଶେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଅନେକ ଥର ମନ୍ କି ବାତ୍ରେ ନିଶାମୁକ୍ତ ଭାରତ ଗଠନର ଆହ୍ୱାନ ଦେଇଛନ୍ତି। 2047 ସୁଦ୍ଧା ବିକଶିତ ଭାରତର ଯେଉଁ ସ୍ୱପ୍ନ ସାକାର କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଛନ୍ତି ଯୁବଶକ୍ତିକୁ, ତାକୁ ପୂରଣ କରିବାକୁ ହେଲେ ନିଶାମୁକ୍ତ ଭାରତ ଗଠନ ସହ ଆମର ଯୁବଶକ୍ତିମାନେ ନବସୃଜନ, କ୍ରୀଡ଼ା, କୌଶଳ ବିକାଶ, ଆମର ସେଥିପାଇଁ ସ୍କିଲ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଓ ରାଷ୍ଟ୍ର ଗଠନ କାର୍ଯ୍ୟରେ ସଚେତନ ଓ ଦାୟିତ୍ୱବାନ ହେବାକୁ ପଡ଼ିବ ବୋଲି ଅନେକ ଥର ଭାରତର ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିବେଦନ କରି ଆସୁଛନ୍ତି। କାରଣ ଭାରତର ମୋଟ ଜନସଂଖ୍ୟାର ବଡ଼ ସିଂହଭାଗ ହେଉଛନ୍ତି ଯୁବଗୋଷ୍ଠୀ। ବିକଶିତ ଭାରତ, ଉଚ୍ଚ ଅଟ୍ଟାଳିକା, ରାସ୍ତା, ଶିଳ୍ପାୟନ ବା ଭିତ୍ତିଭୂମିର ବିକାଶରେ କେବେ ହେବନି। ଦେଶର ଯଦି ନାଗରିକମାନଙ୍କର ସର୍ବୋପରି ଯୁବପିଢ଼ିଙ୍କର ଚରିତ୍ର ଓ ମୂଲ୍ୟବୋଧର ଉପରେ ଦେଶର ବିକାଶ ନିର୍ଭରଶୀଳ। ତେଣୁ ନିଶାମୁକ୍ତ ଯୁବପିଢ଼ି ଆମର ଦେଶର ସକ୍ଷମ, ସ୍ୱାବଲମ୍ବୀ ଓ ସମୃଦ୍ଧ ଭାରତର ଗୋଟେ ମୂଳଦୁଆ। ସମସ୍ତଙ୍କ ପାଇଁ ଆଜିର ଏଇ ନିଶା ଯୋଉ କାରବାର ଚାଲିଛି, ଏଟା ହଉଛି ଗୋଟେ ସତର୍କ ଘଣ୍ଟି। ସାଇ ବସ୍ତିରେ ଯୋଉ ଦେଶୀ ବାଟି ଗୁଡିକ ଅଛି, ଆଦିବାସୀ ଜନଜୀବନକୁ ବିପନ୍ନ କରୁଛି। ତେଣୁ ଏସବୁ ଦୃଷ୍ଟିରୁ ଆମ ପାଇଁ ଏକ ବଡ ପ୍ରଶ୍ନ ହଉଛି ଯେ ସତରେ ଏ ସମସ୍ୟାର ସମାଧାନ ସମ୍ଭବ ନୁହେଁ କି, ନା ଏଥିରୁ ଯୁବପିଢ଼ି ଭୂମିକା କଣ ହେଇପାରେ? ନିଶ୍ଚିତ ଅଛି ଏହାର ସମାଧାନ। ପ୍ରଥମ କଥା ହେଲା, ଯୁବପିଢ଼ିଙ୍କୁ ନିଜଠାରୁ ଆରମ୍ଭ କରିବାକୁ ହେବ। ନିଜେ ପ୍ରଥମେ ଏହାକୁ ନା କହିବାକୁ ହବ, ଏଥିପାଇଁ ସାହସ ଦେଖାଇବାକୁ ହବ। ସାଙ୍ଗସାଥିଙ୍କ ଚାପ, କୌତୁହଳ, ଆଧୁନିକତାର ଭ୍ରାନ୍ତ ଧାରଣାରୁ ନ ପଡି ସେମାନେ ଏକ ସ୍ୱଚ୍ଛତ ଭାବରେ ସେଥିପ୍ରତି ଆକୃଷ୍ଟ ନହୋଇ ଏକ ସ୍ୱାଭାବିକ ଜୀବନ ବଞ୍ଚାଇବାକୁ ପଡିବ। ସେହିପରି ଯୁବକ ଯୁବତୀ ମାନେ ନିଜ ଅଞ୍ଚଳରେ ନିଶା ବିରୋଧର ସଚେତନର ଦୂତ ହେଇପାରିବେ। ବିଦ୍ୟାଳୟ, ମହାବିଦ୍ୟାଳୟ, ଯୁବ ସଂଗଠକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ ଯୁବକ ସଂଘ ମଧ୍ୟରେ ନିଶା ବିରୋଧୀ ଅଭିଯାନ କରିପାରିବେ। ପଥପ୍ରାନ୍ତ, ନାଟକ, ଚିତ୍ରାଙ୍କନ, ରାଲି, ସାଇକେଲ ଯାତ୍ରା, ସୋସିଆଲ ମିଡିଆ କ୍ୟାମ୍ପେନ୍ ଭଳି କାର୍ଯ୍ୟକ୍ରମ ମଧ୍ୟ କରିପାରିବା। ଏବଂ ବିଶେଷ କରି ଆମର ବିଦ୍ୟାଳୟ, ମହାବିଦ୍ୟାଳୟରେ କ୍ରୀଡ଼ାକୁ ଅଧିକ ପ୍ରାଧାନ୍ୟ ଦେବାକୁ ହେବ। ସେଥିପାଇଁ ଭାରତ ସରକାର ଖେଲୋ ଇଣ୍ଡିଆ ସ୍ଲୋଗାନ ରଖିଛନ୍ତି, ଯେଉଁଥିରେ ଗ୍ରାମାଞ୍ଚଳର ଯୁବକମାନଙ୍କୁ, ଯୋଉ ରୁରାଲ ଟ୍ୟାଲେଣ୍ଟ ଗୁଡାକୁ, ଦେଶରେ ସର୍ବୋଚ୍ଚ ଖେଳରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି। ତେଣୁ ନିଶାଦ୍ରବ୍ୟର ଚୋରାଚାଲାଣ ରୋକିବାରେ ମଧ୍ୟ ଯୁବପିଢ଼ିଙ୍କର ସହଯୋଗ ନିହାତି ଭାବରେ ବଡ଼ ଗୁରୁତ୍ୱପୂର୍ଣ୍ଣ। ନିଜ ଅଞ୍ଚଳର ଯୋଉ ସନ୍ଦେହଜନକ କାର୍ଯ୍ୟକଳାପ ହେଉଛି, ଅବୈଧ ନିଶା କାରବାର ହେଉଛି, ଚୋରାଚାଲାଣ ହେଉଛି, ସେ ସମ୍ପୃକ୍ତରେ ଆମେ ପ୍ରଶାସନ, ପୋଲିସ, ନାର୍କୋଟିକ୍ସ ବିଭାଗକୁ ଅବଗତ କରାଇବାକୁ ପଡିବ। ନାଗରିକ ସଚେତନତା ଓ ସହଯୋଗ ବିନା କୌଣସି କାର୍ଯ୍ୟ ସମ୍ଭବ ନାହିଁ, ସରକାର ଏକାକୀ କରିପାରିବେ। ତେଣୁ ଏ ଦିଗରେ ଯୁବପିଢ଼ି ଅଗ୍ରସର ହେବା ଆବଶ୍ୟକ। ଓଡ଼ିଶାର ଯୁବପିଢ଼ି ନିଜ ଶକ୍ତିକୁ ସକାରାତ୍ମକ ଦିଗରେ ମଧ୍ୟ

0: ଯୋଗ କରିବା ଆବଶ୍ୟକ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ଉଦ୍ୟୋଗ, ଷ୍ଟାର୍ଟଅପ୍, ସ୍ୱେଚ୍ଛାସେବା, ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଲେ ନିଶା ପ୍ରତି ଆଉ ଧୀରେ ଧୀରେ ଆକର୍ଷଣ କମିଯିବ। ଖାଲି ସମୟ ଓ ଦିଗହୀନତା ହିଁ ଏହା ଅନେକ କ୍ଷେତ୍ରରେ ଯୁବକମାନଙ୍କୁ ଭୁଲ ପଥକୁ ନେଇଥାଏ। ବେକାରରେ ନ ବସି ବିକଳ୍ପ ଉପାର୍ଜନ ପାଇଁ ଗୁରୁତ୍ୱ ଦେବା। ସବୁଠାରୁ ବଡ଼ କଥା ହେଲା ଆଜିକା ଯୁଗ ହେଉଛି ଡିଜିଟାଲର ଯୁଗ, ତେଣୁ ଡିଜିଟାଲ ଯୁଗରେ ଯୁବପିଢ଼ିମାନେ ସୋସିଆଲ ମିଡିଆ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି, ତେଣୁ ସୋସିଆଲ ମିଡିଆକୁ ଏକ ଆନ୍ଦୋଳନର ମାଧ୍ୟମ ବୋଲିକି ଆମେ କରିପାରିବା, ଯୋଉଠି ନିଶା ବିରୋଧୀ ଭିଡ଼ିଓ, ପୋଡକାଷ୍ଟ, ସଫଳତାର କାହାଣୀ ପ୍ରସାର କରି ଆମେ ହଜାର ହଜାର ଯୁବକ ଯୁବତୀଙ୍କୁ ପ୍ରଭାବିତ କରିପାରିବା। ଏବଂ ବିଶେଷ କରି ଓଡ଼ିଆ ଭାଷାରେ ଏସବୁ କଲେ ଆମ ଓଡ଼ିଶାର ଯୋଉ ନିଶା ନିବାରଣର ଦିଗରେ ବହୁତ ସହାୟକ ହବ। ଆଉ ଗୋଟେ କଥା ହେଲା ଯେ ଆମେ ଯେତେବେଳେ ଗୋଟେ ନିଶାଡ଼ିକୁ ଦେଖୁଛୁ ବା ନିଶାଗ୍ରସ୍ତ ଯୁବକ ଦେଖୁଛୁ, ସାଧାରଣତଃ ଆମର ଘୃଣା ଭାବ ପଳେଇ ଆସୁଛି, ତେଣୁ ନିଶା ବ୍ୟକ୍ତିଙ୍କୁ ଘୃଣା କରିବା ଆବଶ୍ୟକ ନାହିଁ। ତାକୁ ସ୍ୱାଭାବିକ ଜୀବନକୁ ଫେରାଇବା ଆଣିବା ପାଇଁ ଆମର ପରିବେଶ, ଆମ ଚାରିପାଖର ମଣିଷମାନେ ବହୁତ ଗୁରୁତ୍ୱପୂର୍ଣ୍ଣ, ତେଣୁ ସେଭଳି ଲୋକଙ୍କୁ ନିଶାମୁକ୍ତି କେନ୍ଦ୍ର, ପରାମର୍ଶଦାତା ଏବଂ ପରିବାରଙ୍କର ସ୍ନେହ, ଶ୍ରଦ୍ଧା ଏବଂ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ। ତାଙ୍କୁ ପୁନର୍ବାସ ଯୋଉ ଆଶ୍ରୟସ୍ଥଳୀରେ ନେଇ ଯୁବପିଢ଼ିମାନଙ୍କୁ ତାଙ୍କର ମାନସିକ ପରିବର୍ତ୍ତନ କରିବା ଆବଶ୍ୟକ। ତେଣୁ ଦେଶର ଉନ୍ନତି, ଶାନ୍ତି, ସମୃଦ୍ଧି ପାଇଁ ନିଶାମୁକ୍ତ ଯୁବ ସମାଜ ଗୋଟିଏ ବଡ଼ ଜରୁରୀ। ଆମର ଯୁବପିଢ଼ି ଏ ଦିଗରେ ସଚେତନ, ଦାୟିତ୍ୱବାନ ଓ ସଂକଳ୍ପବଦ୍ଧ ଯଦି ହୁଅନ୍ତି ତେବେ ନିଶାଦ୍ରବ୍ୟର ସେବନ କମିବ, ଚୋରାଚାଲାଣ ବିରୋଧରେ ଏକ ବଡ଼ ସାମାଜିକ ଆନ୍ଦୋଳନ ଠିଆ ହେଇପାରିବ। ତେଣୁ ଆମେ ମୁଖ୍ୟତଃ ମନେ ରଖିବାକୁ ହେବ ଯେ ନିଶା ପ୍ରଥମେ ସାଙ୍ଗ ହେଇକି ଆସେ, ପରେ ଆମର ମାଲିକ ହେଇଯାଏ ଏବଂ ଶେଷରେ ମଣିଷକୁ ଦାସ କରିଦିଏ ଏବଂ ମଣିଷକୁ ନିଶେଷ କରିଦିଏ। ସବୁଠାରୁ ବଡ଼ କଥା ହେଲା ଯେ ଆମର ଅବକାରୀ ବିଭାଗର ସକ୍ରିୟତା ରହିବା ଆବଶ୍ୟକ, ବାରମ୍ବାର ଚଢ଼ାଉ ହେବା ଆବଶ୍ୟକ ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକ। ଏହାଦ୍ୱାରା ଯୁବପିଢ଼ି ମାନେ ଦେଖିବେ ଯେ ନିଶାଗ୍ରସ୍ତ ଲୋକମାନେ ଏବଂ ନିଶା କାରବାରରେ ସଂଶ୍ଲିଷ୍ଟ ଲୋକମାନେ କିଭଳି ଆଇନତଃ ଦଣ୍ଡ ପାଆନ୍ତି। ତା ସହିତ ସବୁଠାରୁ ବଡ କଥା ହେଲା ଆମେ ସବୁବେଳେ ସରକାରୀ ଚାକିରି ପ୍ରତି ଆମେ ଆକର୍ଷିତ ହୋଇଥାଉ। ଭାରତର ଯୁବପିଢ଼ି ବହୁତ ଶିକ୍ଷିତ ଏବଂ ସେମାନଙ୍କର କୌଶଳ ଅଧିକ ଉନ୍ନତ, ସେଥିପାଇଁ ଆମେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଯୋଉ ଆହ୍ୱାନ ରହିଛି ଯେ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଉ ଆରମ୍ଭ ହୋଇଛି, ସେ ଷ୍ଟାର୍ଟଅପ୍ ଇଣ୍ଡିଆରେ ଆମେ ସହଯୋଗ କରିବା ଏବଂ ଏମିତି ଅନେକ ଷ୍ଟାର୍ଟଅପ୍ ଇଣ୍ଡିଆ ବିଶ୍ୱର ଅନ୍ୟ ଦେଶମାନଙ୍କର କମ୍ପାନୀମାନଙ୍କୁ ମଧ୍ୟ ଚକିତ କରିଦେଇଛି। ତେଣୁ ଆମର ଭାରତର ଯୁବପିଢ଼ି ମାନେ ମଧ୍ୟ ନିଜ ବଳରେ ଆମେ ନିଜେ ଚାକିରି ଖୋଜିବା ଅପେକ୍ଷା ଅନ୍ୟକୁ ଚାକିରି ଦେବାରେ ସହାୟକ ହେବା ଏବଂ ଏଥିପାଇଁ ଆସନ୍ତୁ ଆମେ ସଂକଳ୍ପ କରିବା ନିଶାକୁ ନା କରିବା ଆଉ ସୁସ୍ଥ ସମାଜ ଗଠନ କରିବା। ତା ସହିତ ଘରେ ଘରେ ଆମେ ବାର୍ତ୍ତା ପହଞ୍ଚାଇବା ଯେ ନିଶାମୁକ୍ତ ଭାରତ ଗଠନରେ ଆମେ ଜଣେ ସିପାହୀ ହେବା। ବିକଶିତ ଭାରତ ଆଉ ସୁସ୍ଥ ଭାରତ ଗଠନରେ ଆମର ଯୁବପିଢ଼ି ମାନଙ୍କର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେବଳ ନିଶା ଛାଡ଼ିଲେ ହେବ ନାହିଁ, ନିଶା କାରବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ। ଆମେ ନିଶା କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଆମେ ସକ୍ରିୟ ଅଂଶଗ୍ରହଣ କରିବା। ଆମ ଅଞ୍ଚଳର ଆମ ଚାରିପାଖରେ ହେଉଥିବା ନିଶା କାରବାରକୁ ବନ୍ଦ କରିବାରେ ଆମେ ସଜାଗ ରହିବା ଏବଂ ଆମେ ସମ୍ପୃକ୍ତ ବିଭାଗକୁ, ପୋଲିସକୁ ଏ ସମ୍ପର୍କରେ ଖବର ଦେବା ଏବଂ ଏହାଦ୍ୱାରା ଆମେ ସୁସ୍ଥ ସମାଜ ଗଠନରେ ଜଣେ ଦକ୍ଷ ସିପାହୀ ହେଇପାରିବା ଏବଂ ବିକଶିତ ଭାରତ ଗଠନରେ ଆମର ପ୍ରମୁଖ ଭୂମିକା ଗ୍ରହଣ କରିବା। ତେଣୁ ଆସନ୍ତୁ ସମସ୍ତେ ମିଳିମିଶିକି ସଂକଳ୍ପ ନେବା ଯେ ନିଶା ଦ୍ରବ୍ୟର ବ୍ୟବହାରକୁ ରୋକିବା ଏବଂ ଚୋରାଚାଳନ ପ୍ରତିହତ କରିବାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା।
1: ଶୁଣୁଥିଲେ ଆଲୋଚନା ନିଶାଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦ୍ୱିତୀଚନ୍ଦ୍ର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10ଟି ବିଦ୍ୟାଳୟ ମନୋନୀତ। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଏବଂ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି 58 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର

ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ, ସାଂସଦ ଓ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି। ପରେ ଜିଲ୍ଲା ସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ତାମିଲନାଡୁର ତିରୁଭଲ୍ଲୁଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂହ କୁଣ୍ଟିଆ କହିଛନ୍ତି। ଦୁର୍ଘଟଣାରେ 70ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4,00,000 ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ 3 ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ପୁରସ୍କାର ନିମନ୍ତେ ରାଜ୍ୟର 10ଟି ସରକାରୀ ବିଦ୍ୟାଳୟକୁ ଚୟନ କରାଯାଇଛି। ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଏବଂ ଜୈବ ବିବିଧତା ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡକୁ ଭିତ୍ତି କରି ମୂଲ୍ୟାଙ୍କନ କରାଯାଇଥିଲା। ଏହାଦ୍ୱାରା ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ସହ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ। ସୂଚନା ଅନୁସାରେ ଜାତୀୟ ସ୍ତରରେ 29ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 191ଟି ବିଦ୍ୟାଳୟକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ 1,00,000 ନଗଦ ରାଶି, ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ ସହ 3-ଦିନିଆ ଭ୍ରମଣର ସୁଯୋଗ ମିଳିବ। ରାଜ୍ୟର ବିଭିନ୍ନ ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କଟକ, ଅନୁଗୁଳ, ପାଲହଡ଼ା, ତାଲଚେର, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ଆସିକା ସମେତ 64ଟି ସ୍ଥାନର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ସମସ୍ତ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମକୁ ଏହାର ସଠିକ୍ ପ୍ରସାର ନିମନ୍ତେ ଅନୁରୋଧ କରାଯାଇଛି। ଇଂରାଜୀ ବନାନ ସଂଶୋଧନ ନେଇ ପୂର୍ବରୁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମ ପାଇଁ 94.5% କଟ୍ ଅଫ୍ ରହିଥିବା ବେଳେ ପଦାର୍ଥ ବିଜ୍ଞାନରେ 96.5%, ପ୍ରାଣୀ ବିଜ୍ଞାନରେ 94.83% କଟ୍ ଅଫ୍ ରହିଛି। ସେହିପରି ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ କଟ୍ ଅଫ୍ 92% ରହିଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସମନ୍ୱିତ ସ୍ନାତକ ଆଇନ ବିଭାଗରେ କଟ୍ ଅଫ୍ 99.4% ରହିଛି। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ମୋଟ 287,327 ଆସନ ରହିଛି। ଏଥିପାଇଁ 237,200 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ମେଧା ତାଲିକାରେ 187,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। UGC ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ହେଉଥିବା ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2ଟି ଶିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ, ଫେଲୋସିପ୍, JRF, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ PhD ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। NTA ୱେବସାଇଟ୍ରେ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ NTA ପରାମର୍ଶ ଦେଇଛି। ନିଟ୍ ପୁନଃ ପରୀକ୍ଷା ପାଇଁ RI ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆସନ୍ତା 28 ତାରିଖରେ OSSSC ପକ୍ଷରୁ ଏହି ପରୀକ୍ଷା କରାଯିବ। ତେବେ ଆବେଦନକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁନର୍ବାର ତାରିଖ ପରିବର୍ତ୍ତନ ହୋଇପାରେ।

0: ଖାଦ୍ୟ ସଂଗଠନ ଦ୍ୱାରା ପ୍ରଥମେ ଏହି ଦିବସ ପାଳନର ଶୁଭାରମ୍ଭ ହୋଇଥିଲା। ଏହିଠାରୁ ପ୍ରତ୍ୟେକ ବର୍ଷ ଜୁନ୍ 22 ତାରିଖକୁ ବିଶ୍ୱ ବର୍ଷା ବଣ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ବଣଜଙ୍ଗଳଗୁଡ଼ିକ ଯୋଗୁଁ ପ୍ରଚୁର ବୃଷ୍ଟିପାତ ହେବା ସହ ବିଶ୍ୱର ପ୍ରାୟ ଅଧାରୁ ଅଧିକ ଜୀବ ଏବଂ ଉଦ୍ଭିଦ ଜଗତ ଆଶ୍ରିତ ହୋଇଥାନ୍ତି। ବର୍ଷା ବଣ ହେଉଛି ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷ ସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ, ଅର୍ଥାତ୍ ସେଠାରେ ପ୍ରାୟ 2000 ମିଲିମିଟରରୁ ଅଧିକ ବର୍ଷା ହୁଏ, ଫଳରେ ସେଠାରେ ବୃକ୍ଷଲତା ସର୍ବଦା ଚିରହରିତ ରହିଥାନ୍ତି। ବିଶ୍ୱ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଥାଏ। ବର୍ଷା ବନକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ, କାରଣ ଏହି ଜଙ୍ଗଲାଞ୍ଚଳ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରନ୍ତି। ପୃଥିବୀରେ ସବୁଠାରୁ ବେଶୀ ପରିଚିତ ଆମାଜନ ବର୍ଷା ଜଙ୍ଗଲ ଏକାକୀ ବିଶ୍ୱର ପ୍ରାୟ 20% ଅମ୍ଳଜାନ ପ୍ରଦାନ କରିଥାଏ। ଏହା ପ୍ରତିବଦଳରେ ଏହି ଜଙ୍ଗଲ 7.6 ବିଲିୟନ୍ ଟନ୍ ଅଙ୍ଗାରକାମ୍ଳ ଶୋଷଣ କରନ୍ତି। ଏହା ବିଶ୍ୱ ତାପାୟନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ବର୍ଷା ବଣକୁ ଜୈବ ବିବିଧତାର ଗନ୍ତାଘର ବୋଲି ମଧ୍ୟ ଗ୍ରହଣ କରାଯାଇଛି। ବିଶ୍ୱର ମାତ୍ର 6% ସ୍ଥଳଭାଗରେ ବର୍ଷା ବଣ ରହିଥିଲେ ମଧ୍ୟ ଏହା ମଧ୍ୟରେ 50%ରୁ ଅଧିକ ସ୍ଥଳଭାଗର ଜୀବଜନ୍ତୁ ଏବଂ ଉଦ୍ଭିଦ ପ୍ରଜାତି ରହିଥାନ୍ତି। ଏପରିକି ଆମେ ବ୍ୟବହାର କରୁଥିବା ଆଧୁନିକ ଔଷଧର ପ୍ରାୟ 25%ରୁ ଅଧିକ ଉପାଦାନ ଏହି ବର୍ଷା ବଣରୁ ସଂଗୃହୀତ ହୋଇଥାଏ। କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଆବଶ୍ୟକୀୟ ଉଦ୍ଭିଦ ମଧ୍ୟ ଏହି ଜଙ୍ଗଲଗୁଡ଼ିକରେ ଉପଲବ୍ଧ ହୋଇଥାଏ, ତେଣୁ ଏହାକୁ ପ୍ରାକୃତିକ ଔଷଧାଳୟ ବୋଲି କୁହାଯାଇଥାଏ। ବର୍ଷା ବଣଗୁଡ଼ିକ ବିଶ୍ୱର ଜଳଚକ୍ରକୁ ନିୟନ୍ତ୍ରଣ କରିଥାନ୍ତି। ସେଠାରେ ଥିବା ବୃକ୍ଷରାଜିଗୁଡ଼ିକର ଅଙ୍ଗାରକାମ୍ଳ ଗ୍ରହଣ ଏବଂ ଅମ୍ଳଜାନ ଛାଡ଼ିବା ଏହି ପ୍ରକ୍ରିୟା ମଧ୍ୟରେ ମେଘ ସୃଷ୍ଟି ପାଇଁ ମଧ୍ୟ ପରିସ୍ଥିତି ଉପୁଜିଥାଏ, ଫଳରେ ଦୂରଦୂରାନ୍ତ ଅଞ୍ଚଳରେ ଏହାର ପ୍ରଭାବରେ ବୃଷ୍ଟିପାତ ହୋଇଥାଏ। ତେଣୁ ଜଳଚକ୍ର ନିୟନ୍ତ୍ରଣ ଏବଂ ଜଳବାୟୁ ସ୍ଥିରତା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୁଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମନୁଷ୍ୟ ସହିତ ପ୍ରକୃତି ଏବଂ ବର୍ଷା ବଣର ନିବିଡ଼ ସମ୍ପର୍କକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି, କାରଣ ଆମେ ଗ୍ରହଣ କରୁଥିବା ଅମ୍ଳଜାନ, ପିଉଥିବା ପାଣି, ଖାଦ୍ୟ ଏବଂ ଆମ ସଂସ୍କୃତି ସହ ଏହି ପ୍ରକୃତିଗତ ଜଙ୍ଗଲ ଓତପ୍ରୋତ ଭାବରେ ଜଡ଼ିତ। ତେଣୁ ଅନ୍ୟ ପ୍ରକାରେ କହିଲେ ଏହି ଜଙ୍ଗଲର ଉପାଦାନ ଆମ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ। ଭାରତରେ ବର୍ଷା ବଣର ବ୍ୟାପକତା ଏତେ ଅଧିକ ନଥିଲେ ମଧ୍ୟ 3 ପ୍ରମୁଖ ଅଞ୍ଚଳରେ ଏହାର ସ୍ଥିତି ରହିଛି। ସେଗୁଡ଼ିକ ହେଉଛି ପଶ୍ଚିମଘାଟ ପର୍ବତମାଳା, ଉତ୍ତର ପୂର୍ବ ଭାରତ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହି କ୍ରାନ୍ତୀୟ ଚିରହରିତ ବର୍ଷାବନଗୁଡ଼ିକ ଭାରତରେ ଜଳବାୟୁ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇଥାନ୍ତି, ତେଣୁ ଏହି ଅଞ୍ଚଳଗୁଡ଼ିକର ସୁରକ୍ଷା ତଥା ଦେଶରେ ଅନ୍ୟାନ୍ୟ ଜଙ୍ଗଲ ସୁରକ୍ଷା ଓ ସୃଷ୍ଟି ପାଇଁ ସରକାର ବହୁବିଧ ପଦକ୍ଷେପ ହାତକୁ ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ କାମ୍ପା, ଗ୍ରୀନ୍ ଇଣ୍ଡିଆ ମିଶନ, ଜାତୀୟ ବାଉଁଶ ମିଶନ, ମିୟାୱାକି ପଦ୍ଧତି ଏବଂ ଏକ ପେଡ୍ ମା କେ ନାମ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। କାମ୍ପା ପାଣ୍ଠି ଉପଯୋଗ ମାଧ୍ୟମରେ ଶିଳ୍ପାୟନ ପାଇଁ ନଷ୍ଟ ହେଉଯାଉଥିବା ଜଙ୍ଗଲ ବଦଳରେ ବ୍ୟାପକ ବୃକ୍ଷରୋପଣ ଏବଂ ପ୍ରାକୃତିକ ଜଙ୍ଗଲ ପୁନରୁଦ୍ଧାରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏହା ମାଧ୍ୟମରେ ବର୍ଷାବନ ଅଞ୍ଚଳଗୁଡ଼ିକରେ ସ୍ଥାୟୀ ଚିରହରିତ ପ୍ରଜାତିର ଚାରାରୋପଣ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ଗ୍ରୀନ୍ ଇଣ୍ଡିଆ ମିଶନ ଜାତୀୟ କାର୍ଯ୍ୟ ଯୋଜନାର ଏକ ପ୍ରମୁଖ ଅଂଶ ପାଲଟିଛି। ଏହା ମାଧ୍ୟମରେ ଦେଶରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ପରିସୀମା ବୃଦ୍ଧି ଏବଂ ଅବକ୍ଷୟମୁଖୀ ଜଙ୍ଗଲ ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ବର୍ଷା ବଣ ଏବଂ ଏହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବାଉଁଶ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାତୀୟ ବାଉଁଶ ମିଶନ କାର୍ଯ୍ୟକାରୀ ହେଉଛି, ଫଳରେ ମୃତ୍ତିକା କ୍ଷୟକୁ ରୋକାଯିବା ସହ ସ୍ଥାନୀୟ ଜୈବ ବିବିଧତା ବଜାୟ ରଖିବାରେ ଏହା ସହାୟକ ହେଉଛି। ସେହିଭଳି ମିୟାୱାକି ପଦ୍ଧତି ଏବଂ ଏକ ପେଡ୍ ମା କେ ନାମ ଅଧୀନରେ କୃତ୍ରିମ ଭାବେ ବର୍ଷାବଣ ତଥା ଚାରାରୋପଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରିବ ଯେ ବର୍ଷାବଣ ସୁରକ୍ଷିତ ରହିଲେ ପୃଥିବୀର ପ୍ରତିଟି ଜୀବ ସୁରକ୍ଷିତ ରହିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବଣ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ
2: ଶୁଣିଲେ ଆଜିର ପ୍ରସଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:01। ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ।

ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଇରା ମହାନ୍ତି, ଗୀତିକାର ନିର୍ମଳ ନାୟକ, ସଙ୍ଗୀତ ସଂଯୋଜନା ମଳୟ ମିଶ୍ର, ଚଳଚ୍ଚିତ୍ର ତୁ ମୋ ଆଖିର ତାରା।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଅଛନ୍ତି ସୁରେଶ ୱାଡେକର ଓ ନମିତା ଅଗ୍ରୱାଲ, ଗୀତିକାର ଦେବୀଦତ୍ତ ମହାନ୍ତି, ସଙ୍ଗୀତ ସଂଯୋଜନା ବିକାଶ ଦାସ, ଚଳଚ୍ଚିତ୍ର ଆମ ଭିତରେ କିଛି ଅଛି।

0: শ্রোতা বন্ধু, ইতিসাথে শেষ করছু ওড়িয়া চলচ্চিত্র গীতার কার্যক্রম। আপনার কার্যক্রম শুণুচার আকাশবাণী পুরী কেন্দ্র প্রচারিত হচ্ছে 103.4 FM মাধ্যমে। স্টুডিও ঘড়িতে সময় বর্তমান রাতে 7:15 হওয়া যাচ্ছে। শুণতু ওড়িয়ার সংবাদ আকাশবাণী কটক কেন্দ্র।
1: আকাশবাণী ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ। ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ, ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କର ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଗତ 12 ଧରି କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଶାସନ ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅଧିକ ସୁଦୃଢ଼ ହୋଇପାରିଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମାଧ୍ୟମରେ ଲକ୍ଷ ଲକ୍ଷ ନାଗରିକଙ୍କର ଜୀବନ ଅଧିକ ସୁଗମ, ସୁରକ୍ଷିତ ତଥା ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ।

କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶର ଜନସାଧାରଣ ବିଶେଷ କରି ଗରିବ ବର୍ଗ ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସରକାରଙ୍କ ସଫଳତା, ସୁଶାସନ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଏହି ଲେଖାଟି ଶ୍ରୀ ଗୋଏଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ନୂଆଦିଲ୍ଲୀରେ ଆଜିଠାରୁ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଯୋଗ ଦେଇଛନ୍ତି। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ପର୍କିତ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବ୍ରିକ୍ସ ସମ୍ମିଳନୀ ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଡୋଭାଲ ଆଜି ନୂଆଦିଲ୍ଲୀଠାରେ ଇରାନର ପ୍ରତିରକ୍ଷା ବ୍ୟାପାର ଉପସଚିବ ଘାଦେ ନେଜାମିପୋରଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଅଗ୍ରଗତି ସମ୍ପର୍କରେ ଉଭୟ ପକ୍ଷ ଏହି ଅବସରରେ ସମୀକ୍ଷା କରିବା ସହିତ ବ୍ରିକ୍ସ ମଞ୍ଚ ଏବଂ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦ୍ୱିପକ୍ଷ ସମ୍ପର୍କ ଅଧୀନରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାଛଡ଼ା ଶ୍ରୀ ଡୋଭାଲ ଇଥିଓପିଆର ଜାତୀୟ ଗୁଇନ୍ଦା ଓ ସୁରକ୍ଷା ସେବାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିଲିୟନ ଲେମା ଟାଡ୍ସେଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷ କରି ଭାରତ ଇଥିଓପିଆ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସଶକ୍ତ କରିବା ଉପରେ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ସିଆଇଏସ୍ଏଫ୍ କର୍ମଚାରୀମାନେ ଦେଶର ଅର୍ଥନୈତିକ ସୈନିକ ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ସିଆଇଏସ୍ଏଫ୍ର ନୂତନ ମୁଖ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ କୁମାର ଦେଶର ବିକାଶ ଦିଗରେ ଏହି ସୁରକ୍ଷା ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି କହିଛନ୍ତି, ଦେଶର ଅଭିବୃଦ୍ଧି ସୁରକ୍ଷିତ ରଖିବା ଦିଗରେ ସିଆଇଏସ୍ଏଫ୍ ଯବାନମାନଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ କୁମାର ସିଆଇଏସ୍ଏଫ୍ ଲାଗି 130 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିଛନ୍ତି। ସିଆଇଏସ୍ଏଫ୍ର ଏହି ନୂତନ ମୁଖ୍ୟାଳୟଟି 75 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ମେଜର ଜେନେରାଲ ଅମିର ବାରାମଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଆଲୋଚନା ସମୟରେ ଭାରତ ଇସ୍ରାଏଲ ପ୍ରତିରକ୍ଷା ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଇସ୍ରାଏଲର ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ବାରାମ ସୂଚନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଏହି ବୈଠକରେ ସୂଚନା ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଲକ୍ଷ୍ନୌ ସହର ଅନ୍ତର୍ଗତ ଆଲିଆଗଞ୍ଜର ପୁରାନିଆ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ମୃତ ଛାତ୍ରଛାତ୍ରୀମାନଙ୍କର ବୟସ 16-18 ବର୍ଷ ମଧ୍ୟରେ ହେବ। ସେଠାରେ ଜିଲ୍ଲା ପ୍ରଶାସନର ଅଧିକାରୀ ତଥା ପୁଲିସ କର୍ମଚାରୀ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ତଦାରଖ କରିବା ସହିତ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର ଦୋଷୀମାନଙ୍କୁ କଦାପି ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜର ଆଲିଗଡ଼ ଓ ଫିରୋଜାବାଦ ଜିଲ୍ଲା ଗସ୍ତକୁ ଅଧାରୁ ବନ୍ଦ ରଖି ମୁଖ୍ୟମନ୍ତ୍ରୀ ଅଗ୍ନିକାଣ୍ଡ ସମ୍ପର୍କରେ ତଦାରଖ କରିବା ଲାଗି ତୁରନ୍ତ ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିଲାଗି ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଚିକିତ୍ସା ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଶ୍ରୀ ମୋଦି ଘୋଷଣା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଉଲାନବାତାରଠାରେ ତାଙ୍କର ମଙ୍ଗୋଲିଆ ପ୍ରତିପକ୍ଷ ବତ୍ସେତ୍ ଶେଗ୍ ବାଟମୁଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ ତଥା ପ୍ରତିଜ୍ଞାବଦ୍ଧ କରିବା ଦିଗରେ ତାଙ୍କର ଏହି ଆଲୋଚନା ସହାୟକ ହେବ। ଏହି ଅବସରରେ ଉଭୟ ନେତା କ୍ଷମତା ନିର୍ମାଣ, ସଂସ୍କୃତି, ଶିକ୍ଷା, ସୁରକ୍ଷା, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଦ୍ୱିପକ୍ଷ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ଖଣି ଖନନ, ସ୍ୱଚ୍ଛ ଶକ୍ତି ଏବଂ କୃଷିଭିତ୍ତିକ ପ୍ରକ୍ରିୟାକରଣ ଭଳି କେତେକ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ବୈଦେଶିକ ମନ୍ତ୍ରୀ ମତ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କର ମଙ୍ଗୋଲିଆ ଗସ୍ତ ଶେଷ କରି ଦକ୍ଷିଣ କୋରିଆ ଯିବେ। ସେଠାରେ ସେ ଜେଜୁଠାରେ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ଶାନ୍ତି ଓ ସମୃଦ୍ଧି ଲାଗି ସମ୍ମିଳନୀରେ ନିଜର ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷ କରି କୃଷକ, ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରିପାରିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିର ବିଷୟବସ୍ତୁ ରହିଛି ଯୁବପିଢ଼ି ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, କର୍ମଚାରୀ ଭବିଷ୍ୟନୀତି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଏବଂ ଆଞ୍ଚଳିକ କମିଶନର ପ୍ରନୀତ ଯୋଶୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନଙ୍କୁ 011-7117-117, 233-1444, 233-10481 ଏବଂ 237-1-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହିତ ସେ ଲେବର ପାର୍ଟିର ନେତା ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ନିଜର ଇସ୍ତଫା ପ୍ରଦାନ ସମ୍ପର୍କିତ ବିବୃତ୍ତି ଜାରି କରିବା ପୂର୍ବରୁ ଷ୍ଟାର୍ମର୍ ଦମ୍ପତି 10 ଡାଉନିଂ ଷ୍ଟ୍ରିଟ୍ରେ ଥିବା ନିଜର ସରକାରୀ ବାସଭବନରୁ ବିଦାୟ ନେଇଥିବା ଜଣାଯାଇଛି। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ। ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶ ବୈଦେଶିକ ମନ୍ତ୍ରୀ ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭଦ୍ରକ ଶହୀଦ ସ୍ମୃତିଭବନ ଟାଉନ୍ହଲ୍ରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା ପ୍ରଦର୍ଶନୀ ଓ ସୁଶାସନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ସେ ପ୍ରଦର୍ଶନୀର ବିଭିନ୍ନ ମଣ୍ଡପ ପରିଦର୍ଶନ କରି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ।
3: ଓଡ଼ିଶା ସରକାରର 2 ବର୍ଷର ପୂର୍ତ୍ତି, ମୋଦି ସରକାରଙ୍କର 12 ବର୍ଷର ପୂର୍ତ୍ତିରେ ଭଦ୍ରକ ଜିଲ୍ଲା ମିଡିଆ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା ଏବଂ ପରାମର୍ଶ ପାଇଁ ଆସିଛି। ଇଏ ଓଡ଼ିଶାର ବିକାଶ ଡବଲ ଇଞ୍ଜିନ୍ର ସାହାଯ୍ୟରେ ଯେଉଁଭଳି ଦ୍ରୁତ ଗତିରେ ବିକାଶ ହେଉଛି, ସେ ବିକାଶ ଓଡ଼ିଶାର ସାଧାରଣ ଲୋକଙ୍କ ପାଖେ ଏବଂ ଭଦ୍ରକ ବାସୀଙ୍କ ପାଖେ ଘରେ ଘରେ ପହଞ୍ଚୁ, ତା ପାଇଁ ଆମେ विकास धारा ओडिशा सारा बोली करी।

0: ଠିକ ଠାକ ହେଇଯିବ, ବର୍ଷା ହେଲେ ଆଉ କିଛି ଅସୁବିଧା ହବନି। କଣ କରିବା, ବର୍ଷା ଯେମିତି ଆରମ୍ଭ ହେଇଛି, ଜଣେ ଯାଉଥିଲା ସାଇକେଲରେ ଛୋଟ ପିଲାଟା, ସେ କଣ ସାଇକେଲ କଣ ସ୍ଲିପ କଲା କହୁଛି ଯେ ପିଲାଟିର ହାତଟି ଭାଙ୍ଗି ଯାଇଛି। ଏମିତି ତ ସମସ୍ୟା ହବ, କାହାକୁ କହିଲେ କେହି ଶୁଣିବାକୁ ରାଜି ନୁହଁ। କେହି ତ କାଇଁ ଦେଖାଯାଉ ନାହାନ୍ତି, କିଏ କୁଆଡେ ରହିଗଲେ,
1: କେହି କୁଆଡେ ରହି ନାହାନ୍ତି। ମୁଁ ତମରି ପଛେ ପଛେ ଆଉଛି, ବୁଝିଲ ଅପା, ଦେଖ ଗୋଡ ହାତ କେମିତି କାଦୁଅ ହେଇଛି।
0: ଆରେ ଭଜନିକି ରେ,
1: ହଁ ବୁଝିଲ ଅପା, ଏଇଠି ନମସ୍କାର।
0: ନମସ୍କାର ନମସ୍କାର। ବର୍ଷା ଦିନ ମାନେ କାଦୁଅ ହବ,
1: ହଁ
0: ଇଏ ବୋଲିକା ଆମେ ଯେତେବେଳେ ଜମିକି ଯାଉଛେ, ଜମି ଚାଷ କରୁଛେ, ଗୋଡ କାଦୁଅ ହଉଛି ନା ନାଇଁ ମତେ କହ।
1: ମଲା ଜମିରେ କାଦୁଅ ହେଲେ ଚଳନ୍ତା, ଇଏ ଦେଖୁନ ଆମ ଯୋଉ କୋଠଘର ଯିବା ରାସ୍ତାରେ ଗାଁ ଭିତରକୁ,
0: ହଁ
1: ସେ ରାସ୍ତା ଦେଖିଛ ଟି କେମିତି ଅବସ୍ଥା ହେଇଛି।
0: ଆଜି ପରା ସନିଆ ଭାଇର ସାନ ପୁଅଟିର ଅବସ୍ଥା କହିଲେ ନ ସରେ, ହାତଟି ଭାଙ୍ଗି ଦେଇଛି।
1: ପଡିଗଲା ବୋଧେ,
0: ହଁ ପରା ମୁଁ ସେଇ କଥା ଟିକିଏ ପୂର୍ବରୁ କହୁଥିଲି, ସାଇକେଲରେ ଯାଉଥିଲା, ସେ ଜାଗାଟି ଖାଲ ହେଇଯାଇଛି ରାସ୍ତାଟି, ସାଇକେଲଟି କଣ ପଡିଗଲା, ଅଳ୍ପ ପାଣି ଘୁଷୁଡିକିରି ତ ପଡିକିରି ପିଲାଟିର ହାତଟି ଭାଙ୍ଗି ଯାଇଛି ଆଉ କଣ।
1: ନାଇଁ କଥା କଣ କି ଅପା, ମଝିରେ ସେ ରାସ୍ତାଟି ତିଆରି ହେଇଥିଲା,
0: ହଁ
1: ଏ ସମସ୍ତେ ତ ସେ ରାସ୍ତା ରକ୍ଷଣାବେକ୍ଷଣ କରିବେନି, ବଡ ବଡ ଟ୍ରାକ୍ଟର ନେବେ, ଗାଡି ମଟର ତା ଭିତରେ ନେବେ, ଏ ବର୍ତ୍ତମାନ ରାସ୍ତାଟି ଖୋଳି ହେଇକିରି ଏମିତି ଅବସ୍ଥା ହେଇଛି, ପାଣି ଜମୁଛି, ଦେ ଆମେ ବ୍ୟବସ୍ଥା କରିବା, ତ ବର୍ଷା ଯେତେବେଳେ ହେଲାଣି ଅସୁବିଧା ହେଲାଣି, ଏଇ ଛୁଟି ଦିନ ଦେଖିକିରି ଗାଁ ପିଲାଙ୍କୁ ଏକାଠି କରି ସେଇ ରାସ୍ତାଟାକୁ ଆଗ ତିଆରି କରିବାକୁ ପଡିବ ଆଉ।
0: ମୁଁ ସେଇ କଥା ଆଗରୁ କହୁଥିଲି, ଆଜି ଏ ଅବସ୍ଥା କାହିଁ ହେଇଥାନ୍ତା, ଆମେ ଖରା ସମୟରେ କରିଦେଇଥିଲେ ରାସ୍ତାଟି ଭଲ ହେଇଥାନ୍ତା। ଏବେ ଯାହା ମାଟି ପକେଇବା କି ବାଲି ପକେଇବା ତା ଦ୍ଵାରା ଧୋଇଯିବ ନା, ବର୍ଷା ହେଇଯାଉଛି, ତେବେ ସେ ଯାହା ହଉ ବର୍ଷାଟି ହେଲାଣି, ଭାରି ଖୁସି ଲାଗୁଛି। କଣ କହିଲୁ, ଚାଷଟି ଆରମ୍ଭ କରିଦବା ବର୍ତ୍ତମାନ, ଯେମିତି ଟ୍ରାକ୍ଟର ପକେଇବା ହଉ ବା ହଳ ପକେଇ ହଉ, ଚାଷ କରି କିଏ ସେ ଯଦି ରୋଇଲା ବାଲା ରୋଇବେ, ଆଚ୍ଛା ଯୋଉମାନେ ଛାଟନ୍ତି ସେଇଟା ଯିଏ କରିବା କଥା କରିବେ, ବର୍ତ୍ତମାନ ଚାଷ କାର୍ଯ୍ୟ ଆରମ୍ଭ ହେଇଯିବ, ଯାହା ହଉ କାମ ଚାଲିବ, ସେଟା ବଡ କଥା। ଆଉ ଗୋଟେ କଥା କଣ କହିଲୁ,
1: କୋଉ କଥା,
0: ପଇସାଟି ଯୋଉ ମିଳିଛି,
1: ହଁ ହଁ
0: ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନା,
1: ହଁ 2000 ଟଙ୍କା,
0: ହଁ ସେଇଟା ଠିକ ସୁବିଧା ହେଲା ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଆଉ କଣ।
1: ନାଇଁ ଠିକ ଅପା, ତମେ ବଢିଆ କଥାଟି କହିଲ, ଇଏ ତ ଖରିଫ ଋତୁ ଚାଲିଲା, ଯାହା ହଉ ସରକାର ଠିକ ଟାଇମକୁ ଆମର ସମ୍ମାନ ନିଧି ଯୋଜନା ମାଧ୍ୟମରେ ତ ବର୍ଷକୁ 3ଟା କିସ୍ତି ଦଉଛନ୍ତି, ତ କିସ୍ତି ଗୋଟେ ଦେଇଛନ୍ତି। ମୁଁ ତ ଭାବୁଥିଲି କାଲି ଯାଇକିରି ବିହନ କିଣି ପକେଇବି, ନହେଲେ ସାର କିଣି ପକେଇବି ଆଉ।
0: ହଁ ହଁ 23ତମ କିସ୍ତି ସରକାର ଦଉଛନ୍ତି, ସମସ୍ତେ ତାକୁ ଠିକ ବାଟରେ ଲଗେଇବା କଥା। ଆଉ ଗୋଟେ କଥା, ଇ ଯୋଉ କହୁଛୁ ସାର କିଣିବୁ, ସାରଟି କଣ କହିଲୁ, କମ୍ପୋଷ୍ଟ କିଣିବୁ, ରାସାୟନିକ କିଣିବୁନୁ?
1: ନାଇଁ ନାଇଁ, ମୋର ତ ସବୁବେଳେ ଜୈବିକ ପଦ୍ଧତି ଆଉ।
0: ତେଣୁ କାହିଁକି କହିଲୁ, ବର୍ତ୍ତମାନ ଚାଲିଛି ଜୁନ ମାସଟା ସାରା କ୍ଷେତ ବଚାଅ ଅଭିଯାନ, ଆମକୁ ଆମର ସବୁ ବିଶେଷଜ୍ଞ ମାନେ କହୁଛନ୍ତି ମାଟିକି ବଞ୍ଚେଇବା, ମାଟି ବା ମାକୁ ବଞ୍ଚେଇବା ହେଲା ଆମର କାମ, ମା ଯଦି ଠିକ ରହିବ ଆମକୁ ଉତ୍ପାଦନ ଠିକ ଦବ, ଅର୍ଥାତ ମାଟି ମା ଠିକ ରହିଲେ ଆମକୁ ଉତ୍ପାଦନ ଠିକ ଦବ। ଏଇ ଯୋଉ କ୍ଷେତ ବଚାଅ ଅଭିଯାନ, ତା ଉପରେ ଆମର ମାନ୍ୟବର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କଣ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ କହୁଛନ୍ତି ଶୁଣିବା।
1: ହଁ ହଁ, ସୁନ୍ଦର ଭାବରେ କାର୍ଯ୍ୟକ୍ରମଟେ ହେଇଥିଲା, ତାର ବାର୍ତ୍ତାଟି ଅଛି, ହଉ ଶୁଣିବା ଆଉ।
0: ହଉ,
2: ତ ଆଜ ଯୋ କାର୍ଯ୍ୟକ୍ରମ ହମ କର ରହେ ହୈ ଓ ଅପନି ଧରତୀ ମାତା କେ ଲିଏ କର ରହେ ହୈ। ଔର କ୍ୟୋ କରନା ପଡା ୟେ କାର୍ଯ୍ୟକ୍ରମ ମେରେ କିସାନ ଭାଇଓ, ଆଜ ଧରତୀ କି ହାଲତ ୟେ ହୋ ଗଈ ହୈ କି ଲଗାତାର ହମନେ ଖାଦ ପେଷ୍ଟିସାଇଡ କୀଟନାଶକ ଦବାଇ ଡାଲ ଡାଲ କେ ଐସି ହାଲତ କର ଦି କି ଧରତୀ ମାତା ବିମାର ହୋନେ ଲଗି। ଏକ ସୀମା ହୋତି ହୈ ଖାଦ କି, ଖାଦ ଡାଲନେ ସେ ମନା ନହିଁ କର ରହା, ଖାଦ ଡାଲନା ଲେକିନ କିତନା ଡାଲେ ଆଖିର ଉସକେ ବାରେ ମେ ବିଚାର କରନା ପଡେଗା। ଫିର ଇଲ୍ଲି ମାରନା ହେ, କୀଡେ ମକୋଡେ ଯୋ ଫସଲ ମେ ଲଗତେ ହୈ, ତୋ ଦେ ସ୍ପ୍ରେ ଐସି ହାଲତ କର ଦି କି ଧରତୀ ମାତା ବେଚୈନ ହୋ ଗଈ ଔର ଅବ ପୁକାର କେ କହ ରହି ହୈ ମେରେ ବେଟା ବେଟିଓ ମୈଁ ତୁମେ ଜୀବନ ଦେତି ହୁଁ, ମୈଁ ତୁମ୍ହାରେ ଲିଏ ଫସଲେ ପୈଦା କରତି ହୁଁ, ନଦିଆ ମେରେ ସିନେ ସେ ହୋକେ ବହତି ଜୋ ତୁମେ ପାନି ଦେତି ହୈ, ପେଡ଼ ଜୋ ତୁମେ ଅକ୍ସିଜନ ଦେତେ ହୈ ଓ ମେରେ ପେଟ ପେ ଉଗତେ ହୈ, ଲେକିନ ତୁମ ୟେ କ୍ୟୋ କର ରହେ ହୋ, ଇତନା ଜ୍ୟାଦା ଖାଦ ଡାଲୋଗେ, ଇତନା ଜ୍ୟାଦା ପେଷ୍ଟିସାଇଡ କୀଟନାଶକ ଦବାଇୟାଁ ଡାଲୋଗେ ତୋ ଉସସେ ମାଁ କୋ କଷ୍ଟ ହୋତା ହୈ, ଧରତୀ କୋ କଷ୍ଟ ହୋତା ହୈ ଔର କିସାନ ଭାଇଓ ମିତ୍ର କି ଜୋ ଜୀବ ହୈ କୀଟ ଅଭି ବାତ କର ରହେ ଥେ, ମୁଠ୍ଠି ଭର ମିଟ୍ଟି ମେଁ ଅଗର ମାଇକ୍ରୋସ୍କୋପ ସେ ଦେଖୋଗେ ତୋ କରୋଡୋ ଛୋଟେ ଛୋଟେ ଜୀବ ହୈ ଜୀବ, ଔର ୟେ ଜୀବ କ୍ୟା କରତେ ହୈ, ୟେ ଜୀବ ଅଗର ଜିନ୍ଦା ରହତେ ହୈ ତୋ ଧରତୀ ସେ ପୋଷକ ତତ୍ଵୋ କୋ ଖିଞ୍ଚତେ ହୈ ଔର ଫସଲୋ କୋ ଉନସେ ଆଇରନ ହୋ ଜିଙ୍କ ହୋ ବୋରାସ ହୋ ଅଲଗ ଅଲଗ ତରହ କେ ତତ୍ଵ ମିଲତେ ହୈ, ଲେକିନ ହମନେ ପେଷ୍ଟିସାଇଡ ଡାଲ ଡାଲ କେ ଓ ମିତ୍ର କୀଟ ହି ମାର ଡାଲେ, ଉନକି ସଂଖ୍ୟା ବହୁତ କମ ହୋ ଗଈ। ଆପ ଦେଖୋ ପୁରାନେ ଜମାନେ ମେ ଜବ ହମ ବୋନି କରତେ ଥେ ତୋ ଖେତ କି ମିଟ୍ଟି କିତନି ଭୁର ଭୁରି ରହତି ଥି, କିତନି ଆପ ବଖର ଡାଲ କେ ଦେଖୋ, ଆପ ହଲ ଡାଲ କେ ଦେଖୋ, ଆପ ଟ୍ୟୁବୱେଲ ଖୋଦ କେ ଦେଖୋ, ଭୁର ଭୁରି ଥି, ତୁରନ୍ତ ଗଡ୍ଡା ହୋ ଜାତା ଥା। ଔର ଆଜ ଖୋଦ କେ ଦେଖୋ କିତନି କଡ଼ି ହୋ ଗଈ ହୈ, ପାଣି ଦେ ଦେ କେ ଫିର ହମ ଜମିନ କୋ ଫିର ସେ ଖେତୀ କେ ଲାୟକ ବନାତେ ହୈ। ତୋ ଆଜ ମେ ପୁରେ ଦେଶ ସେ କହ ରହା ହୁଁ, ମେ ୟେ ନହିଁ କହ ରହା କି ଖାଦ ନହିଁ ଡାଲନା ହୈ, ପ୍ରାକୃତିକ

ଯେତେ କହିଲେ କଣ ହବ, ମୁଁ କହୁଛି ଏତେ ଦିନ ଖରା ହେଲା, ବରଷା ଆଗକୁ ଆସିବ। ସେ ମଝିରେ ଯୋଉ ଆମର ଗାଁ ରାସ୍ତାଟି ଟିକେ ଖରାପ ହେଇଯାଇଥିଲା, ଆମ ପିଲାମାନଙ୍କୁ କହିଲେ ଏଠି କିଛି ମାଟି ପକେଇଦେଲେ ବା ବାଲି ପକେଇଦେଲେ ରାସ୍ତାଟି।

0: ବୁଝିଲେ ଅପା, ସୁନ୍ଦର ଭାବରେ ଭଜନଟେ ଶୁଣିଲେ। ସେ ଗୀତିକାର କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଦେଇ ବର୍ତ୍ତମାନ ଆଲୋଚନା ଆଡ଼ିକି ଯିବା।
1: ଖରିଫ ଋତୁ ସିନା ଏ ବର୍ଷ ଚାଲିଲା, କିନ୍ତୁ ବିଶେଷଜ୍ଞ ମାନଙ୍କର ମତ ଏ ବର୍ଷର ଯୋଉ ପାଗ କମ ଆମର

0: ହବ ବୋଲି କହୁଛନ୍ତି,
1: ହଁ କଣ ଗୋଟେ
0: କଣ ଗୋଟା ଏ ଲିନୋ କଣ ଗୋଟା କହୁଛନ୍ତି, ତାଙ୍କ ଭାଷା ଆମେ ତ ଜାଣିନି, ତାର ପ୍ରଭାବରେ ବର୍ଷା କମ ହବ। ତେବେ ଚିନ୍ତା କରିବାର କିଛି ନାହିଁ, ବିଶେଷଜ୍ଞଙ୍କର ମତ ପୁଣି ଆମେ କମ ବର୍ଷାକୁ ଆଖି ଆଗରେ ରଖି କମ ଦିନିଆ ଧାନ ଚାଷ କରିବା।
1: ଆଚ୍ଛା,
0: ପୁଣି ଯୋଉ ଧାନ କମ ପାଣି ଦରକାର କରୁଥିବା ଆମେ ସେଇ ପ୍ରକାର ଧାନ ଚାଷ କରିବା।
1: ଆଚ୍ଛା,
0: ତେଣୁ ଆମେ ଜଳବାୟୁକୁ ଆଖି ଆଗରେ ରଖି ସେଇ ଜଳବାୟୁ ଉପଯୋଗୀ ଚାଷ କିଭଳି ଭାବରେ କରିବା ଏ ସମ୍ପର୍କରେ ଆଜି ଆଲୋଚନାଟିଏ ରହିଛି।
1: ଇ ତ ବଢିଆ ଆଲୋଚନାଟିଏ, ଆଗକୁ ଜଳ ସମସ୍ୟା ଦେଖାଦବ, ଯେହେତୁ ଗରମ ବଢିବ ତାହେଲେ ଡେରି କାହିଁକି, ଆଲୋଚନାଟି ଶୁଣେଇ ଦିଅ।
0: ହଉ, ପୁରୀ ଜିଲ୍ଲାରେ ଯୋଉ ଚାଷୀ ଭାଇ ଭଉଣୀ ମାନେ ବିଭିନ୍ନ ପ୍ରକାର ଫସଲ ଚାଷ କରୁଛନ୍ତି, ଆଉ ବର୍ତ୍ତମାନର ଯୋଉ ମୁଖ୍ୟ ସମସ୍ୟାଟି ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଖରେ ଉଭା ହେଇଛି ସେଇଟି ହଉଛି ପରିବର୍ତ୍ତିତ ଜଳବାୟୁ। ଜଳବାୟୁ ଉପରେ ଆମର ଚାଷ ନିର୍ଭରଶୀଳ, କିଭଳି ଭାବରେ ଜଳବାୟୁ ହେଲେ ଆମେ ଠିକ ଉତ୍ପାଦନ କରିପାରିବା ଆଜି ସମସ୍ତଙ୍କ ପାଇଁ ଏଇଟା ଗୋଟେ ବଡ ପ୍ରଶ୍ନ ହେଇଛି। ତେବେ ଏଇ ଆବଶ୍ୟକତାକୁ ଆଖି ଆଗରେ ରଖି ବା ଗୁରୁତ୍ୱକୁ ଆମେ ଆଖି ଆଗରେ ରଖି ଆଜି ଆଲୋଚନାଟିଏ ରଖିଛୁ। ପରିବର୍ତ୍ତିତ ଜଳବାୟୁରେ ବର୍ଷା ଆଧାରିତ ଫସଲ ଚାଷର କୌଶଳ, ଚାଷୀଟିଏ କି ପ୍ରକାର କୌଶଳ ଅବଲମ୍ବନ କରିବ ଯାହାଫଳରେ କି ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ, ଏ ସମ୍ପର୍କରେ ଆଜି ଆଲୋଚନା କରିବା ପାଇଁ କୋଠଘରରେ ଆମର ଉପସ୍ଥିତ ଅଛନ୍ତି ଡକ୍ଟର ବାସୁଦେବ ବେହେରା, ଯିଏକି ପ୍ରଫେସର ଅଛନ୍ତି କ୍ଷେତ୍ର ବିଜ୍ଞାନ ବିଭାଗ ସୋଆ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର। ସାର୍ ନମସ୍କାର।
2: ନମସ୍କାର
0: ସାର୍। ଯୋଉ ଆଲୋଚନା ଆମର ରହିଛି ଏଇ ଯୋଉ ଜଳବାୟୁ ପରିବର୍ତ୍ତନ, ଆଜି ଆମ ସମସ୍ତଙ୍କ ପାଇଁ ଗୋଟେ ବଡ ଚିନ୍ତାର ବିଷୟ ହେଇଛି ଏଇ ଯୋଉ ଜଳବାୟୁର ପରିବର୍ତ୍ତନ ଆସି ପହଞ୍ଚୁଛି, ଆଉ ସବୁଠୁ ବଡ କଥାଟି ହେଉଛି ଏଇ ପରିବର୍ତ୍ତିତ ଜଳବାୟୁରେ ଆମର ଚାଷ ବିଭାଗ ବା କୃଷି ବିଭାଗଟି ସବୁଠୁ ବେଶୀ ପ୍ରଭାବିତ ହେଉଛି। ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ଯୋଉ ଅସୁବିଧା କଣ ରହୁଛି, କଣ କଲେ ଏ ସମସ୍ୟା ଆସିବନି ବୋଲି ଆପଣ ଭାବୁଛନ୍ତି, ବା ଏଇ ସମସ୍ୟାକୁ ଆମେ କିଭଳି ଭାବରେ ପ୍ରତିହତ କରିପାରିବା?
2: ବର୍ତ୍ତମାନ ଏଇ ଜଳବାୟୁ ପରିବର୍ତ୍ତନ ଗୋଟେ ବିଶ୍ୱର ଏକ ମୁଖ୍ୟ ସମସ୍ୟା, ଆଉ ବିଶେଷ କରି ଯେଉଁମାନେ କୃଷି କ୍ଷେତ୍ରରେ କାମ କରନ୍ତି, ଯେଉଁମାନେ ଖୋଲା ଆକାଶରେ ଜମିରେ କାମ କରନ୍ତି, ସେମାନେ ଏଇ ଜଳବାୟୁ ପରିବର୍ତ୍ତନ ଦ୍ୱାରା ବିଶେଷ ଭାବରେ
0: କ୍ଷତିଗ୍ରସ୍ତ
2: ହେଉଛନ୍ତି। ଏଇ ଜଳବାୟୁ ପରିବର୍ତ୍ତନ ତ ଆମେ ଜାଣିଛେ ଯେ ପ୍ରାୟ 1970 ମସିହା ପରେ ପରେ ଯେତେବେଳେ ବେଶୀ କଳକାରଖାନାର ପ୍ରସାର ହେଲା, ସେତେବେଳେ ବାୟୁମଣ୍ଡଳକୁ ସବୁଜ ଗ୍ୟାସ ତାର ମାତ୍ରା ଧୀରେ ଧୀରେ ବଢିବାର ଲାଗିଲା, ଯେଉଁଟାକି ଆଗରୁ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ 300 ନ୍ୟୁତାଂଶ ଥିଲା ବାୟୁମଣ୍ଡଳରେ, ବର୍ତ୍ତମାନ ଏଇଟା 480 ନ୍ୟୁତାଂଶ ହୋଇଛି, ଯାହାଫଳରେ କି ବାୟୁମଣ୍ଡଳ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଉ ବାୟୁମଣ୍ଡଳ ତାପମାତ୍ରା ବୃଦ୍ଧି ସହିତ ଆମର ଜଳବାୟୁରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଘଟୁଛି, ବିଶେଷ କରି ବହୁ ସମୟରେ ଆମର ଅନାବୃଷ୍ଟି ଦେଖାଯାଉଛି, ଆଉ ମୌସୁମୀ ବାୟୁ ଯେଉଁ ସମୟରେ ଆସିବା କଥା ସେଇ ସମୟରେ ଆସୁନି, ବହୁତ ବିଳମ୍ବରେ ଆସୁଛି, ଆଉ ମୌସୁମୀ ବାୟୁ ଆସିଲା ପରେ ମଧ୍ୟ ବେଳେବେଳେ ଏଇଟା ମଝିରେ ମଧ୍ୟରେ ବନ୍ଦ ହେଇଯାଉଛି, ବହୁତ ଦିନ ଧରି ବର୍ଷା ହେଉନି। ତା ଛଡ଼ା ବହୁ ସମୟରେ ଅତିବୃଷ୍ଟି, ବହୁ ସମୟରେ କମ ସମୟରେ ବହୁତ ଜୋର ବର୍ଷା ହେଉଛି, ଯୋଉ ସମୟରେ ନଦୀ ନାଳ ଦେଇ ପାଣି ସମୁଦ୍ରକୁ ଚାଲିଯାଉଛି, ସେଇଭଳି ବାତ୍ୟା ଏଇଟା ମଧ୍ୟ ଗୋଟେ ଆମ ଓଡ଼ିଶାର ମୁଖ୍ୟ ସମସ୍ୟା। ଆଉ ମରୁଡ଼ି, ବନ୍ୟା, ବାତ୍ୟା ଏଇ ପ୍ରକାର ଜଳବାୟୁ ଯୋଉ ପ୍ରକାର ଦେଖାଯାଉଛି ତା ଯୋଗୁଁ ଚାଷୀ ଭାଇମାନେ ବିଶେଷ ପ୍ରଭାବିତ ହେଉଛନ୍ତି, ତେଣୁ ସେଥିପାଇଁ ଆମକୁ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡ଼ିବ, ଯେଭଳି କି ଏଇ ମରୁଡ଼ି ହଉ, ଧୋଇ ହଉ ବା ବାତ୍ୟା ହଉ, ବିଭିନ୍ନ ପ୍ରକାର ସେଇ ପ୍ରକାର ପ୍ରାକୃତିକ ଦୁର୍ବିପାକ ପରିପ୍ରେକ୍ଷୀରେ ଚାଷୀ ଭାଇମାନେ ତାଙ୍କର କୃଷି କ୍ଷେତ୍ରରୁ ଠିକ ଭାବରେ ଅମଳ ପାଇପାରିବେ ଏବଂ ଲାଭ ମଧ୍ୟ ପାଇପାରିବେ।
0: ତେବେ ସାର୍, ଆମ ରାଜ୍ୟର ଯେତିକି ଚାଷ ଜମି ରହିଛି ଏଥିରୁ ଆମେ ଜାଣିଛୁ ସେ ସବୁ ଚାଷ ଗୁଡ଼ିକର ପାଖାପାଖି ଅଧିକାଂଶ ଅଞ୍ଚଳ ବର୍ଷା ଆଧାରିତ କୃଷି ବୋଲି ଆମେ ଜାଣିଛୁ। ସବୁ ଜାଗାରେ ଜଳସେଚନର ସୁବିଧା ପହଞ୍ଚି ପାରି ନାହିଁ ବର୍ତ୍ତମାନ ସୁଦ୍ଧା, ଏଇ ଯୋଉ ଯେହେତୁ ବର୍ଷା ଆଧାରିତ ଏ ଜମି ଜଳବାୟୁ ଉପରେ ନିର୍ଭର କରୁଛି, ତେଣୁ ଏଠି କିଭଳି ଭାବରେ ଆମେ ୟାକୁ ପ୍ରତିହତ କରିବା, କିଭଳି ଭାବରେ ଚାଷୀଟିଏ ବର୍ଷାର ଯୋଉ ଅନିୟମିତତା ପରେ ମଧ୍ୟ ସେ ତାର ଫସଲକୁ ବଜାୟ ରଖିପାରିବ?
2: ସାଧାରଣତଃ ମୋଟାମୋଟି ଭାବରେ ଦେଖିବାକୁ ଗଲେ ଓଡ଼ିଶାରେ ପ୍ରାୟ 65% ଜମି ଏଇ ବର୍ଷା ପାଣି ଉପରେ ନିର୍ଭରଶୀଳ, ଜଳସେଚିତ ଜମିର ପରିମାଣ ଆମ ରାଜ୍ୟରେ ଟିକେ କମ। ଆଉ ଜଳସେଚିତ ଜମିରେ ଚାଷୀ ତାର ମନ ମୁତାବକ ହଳ କରିପାରିବ, ଫସଲ କାଟିପାରିବ, ଫସଲ ରୋଇପାରିବ, ସବୁ ପ୍ରକାର କାମ କରିପାରିବ।
0: ଆଜ୍ଞା,
2: କିନ୍ତୁ ବର୍ଷା ଆଧାରିତ ଜମିରେ ଆମେ ବର୍ଷା ଉପରେ ନିର୍ଭର କରି ସମସ୍ତ କୃଷି କାର୍ଯ୍ୟ କରିଥାଉ। ଆମ ରାଜ୍ୟରେ ପ୍ରାୟ ଦେଖିବାକୁ ଗଲେ ଧାନ ହେଉଛି ମୁଖ୍ୟ ଫସଲ, ତାପରେ ଲଘୁଶସ୍ୟ ଯେଉଁଟାକି ମାଣ୍ଡିଆ, କୁଇରି, ଶୁଆଁ, କୋଦୋ, ଏଗୁଡ଼ିକ ମଧ୍ୟ ଚାଷୀ ଭାଇମାନେ ବିଶେଷ କରି କେତେକ ଅଞ୍ଚଳରେ ଢିପ ଜମିରେ ଚାଷ କରୁଛନ୍ତି। ତା ଛଡ଼ା ଡାଲି ଜାତୀୟ ଫସଲ, ତୈଳବୀଜ ଫସଲ, ପନିପରିବା, ମସଲା ଜାତୀୟ ଫସଲ ଏବଂ ତନ୍ତୁ ଜାତୀୟ ଫସଲ, ଏ ସମସ୍ତ ଫସଲର ପ୍ରାୟ ଅଧିକାଂଶ ଭାଗ ଫସଲ ବର୍ଷା ପାଣି ଉପରେ ନିର୍ଭର କରିକି ଚାଷ କରାଯାଉଛି। ଆଉ ବିଶେଷ କରି ଯେମିତି ଆମର ଡାଲି ଜାତୀୟ ଫସଲ, ପ୍ରାୟ 92% ଜମି ହେଉଛି ଡାଲି ଫସଲର, ଏଇଟା ବର୍ଷା ଉପରେ ନିର୍ଭର।
0: ତେବେ ସାର୍, ଜଳବାୟୁ ପରିବର୍ତ୍ତନ କଣ?
2: ବିଶେଷ କରି ଜଳବାୟୁ ବର୍ତ୍ତମାନ ଯୋଉ ପରିବର୍ତ୍ତନ ଆମେ ଆଗରୁ ଦେଖୁଥିଲେ ଠିକ ସମୟରେ ମୌସୁମୀ ବାୟୁଟା ଯେତେବେଳେ ଜୁନ 10 ଆମ ଓଡ଼ିଶାରେ ପ୍ରାୟ ଆସିଯାଉଥିଲା, ଆମେ

0: କହୁଥିଲେ କେରଳରେ କେବେ ବର୍ଷା ଆରମ୍ଭ ହେଲା, ତାପରେ କେତେ 10 ଦିନ ପରେ ଆମ ଓଡ଼ିଶାରେ ଆସିକି ପହଞ୍ଚିବ। ଚାଷୀ ଭାଇମାନେ ଏଟା ଚାତକ ଭଳିଆ ଚାହିଁ ରହିଥାନ୍ତି ଏବଂ ସେହି ଅନୁସାରେ ଜମି ପ୍ରସ୍ତୁତ କରି, ଯୋଉଟାକି ଯଦି ବେଳେବେଳେ ପ୍ରାକ୍ ମୌସୁମୀ ବର୍ଷା ହୁଏ କିମ୍ବା ଖରାଟିଆ ଚାଷ କରି ସେମାନେ ଜମି ପ୍ରସ୍ତୁତ କରିଥାନ୍ତି ଯେ ବର୍ଷା 10 ତାରିଖରେ ହେଲେ କେମିତି ସେମାନେ ଧାନ ବୁଣିବେ। ରଜ ପାଖାପାଖି ଅଧିକାଂଶ ବି ଧାନ ବୁଣାଯାଏ ବା ରଜ ପରେ ପରେ ପ୍ରାୟ ଧାନ ବୁଣାଯାଏ ଏବଂ ସେହି ସମୟରେ ଧାନ ମଧ୍ୟ ତଳି ପକାଯାଏ। ଆମର ଜଳବାୟୁ ପରିବର୍ତ୍ତନ କହିଲେ ଏହି ପ୍ରକାର ପରିବର୍ତ୍ତନ ଘଟୁଛି ଯେ ଠିକ୍ ସମୟରେ ମୌସୁମୀ ବାୟୁ ଆସୁନି, ଆଉ ଯଦି ବି ବର୍ଷା ବେଳେବେଳେ ଆସୁଛି ବହୁତ କମ୍ ସମୟରେ ଜୋର ବର୍ଷା ବି ହେଇଯାଉଛି, ଯାହାଫଳରେ କି ଚାଷୀ ଭାଇମାନେ ତାଙ୍କ ଜମିରେ ଯୋଉ ହିଡ଼ ବା କରିଛନ୍ତି ତା ଦେହରେ ଯେତିକି ପାଣି ଧରି ରଖିବା କଥା ସେତିକି ତ ପାଣି ରହିପାରୁନି ଏବଂ ତାକୁ ହିଡ଼ ବାଡ଼ ଦେଇ ବନ୍ଧ ଭାଙ୍ଗି ସେ ବହୁ ସମୟରେ ନଦୀ ନାଳ ଦେଇ ଚାଲି ଯାଉଛି। ତେଣୁ ଜଳର ପ୍ରବଳ ସଂରକ୍ଷଣ କରିହେଉନି। ତେଣୁ ଏହି ପ୍ରକାର ଯୋଉ ପ୍ରକାର ବିଶେଷ କରି ମୌସୁମୀର ବିଳମ୍ବ ଆଗମନ, ତା ଛଡ଼ା ବୃଷ୍ଟିପାତର ଅନିୟମିତତା, ଏଇ ଦୁଇଟା ମୁଖ୍ୟ ସମସ୍ୟା ଏଇ ବର୍ଷ ଦେଖାଦେଇଛି। ଆଉ ତାପରେ ବହୁ ସମୟରେ ଧୋଇ ବା ବନ୍ୟା ବି ଦେଖାଦିଏ, ବାତ୍ୟା ବି ଦେଖାଦିଏ। କିଭଳି ଆମେ ଚାଷୀ ଭାଇମାନେ ତାଙ୍କର ଜମିର ଉତ୍ପାଦନ ଠିକ୍ ରଖିପାରିବେ, ତେଣୁ ଆମର ଚାଷୀ ଭାଇମାନଙ୍କୁ ମୁଁ କହି ରଖୁଛି ଯେ ମରୁଡ଼ି ପ୍ରବଣ ଯୋଉ ଅଞ୍ଚଳ ରହିଛି ଯେହେତୁ ବର୍ଷାଧାର ଜମି ଆଉ ସେଟା ବର୍ଷା ଉପରେ ନିର୍ଭର, ତେଣୁ ଯଦି ବର୍ଷା ଛାଡ଼ିଗଲା ତାହେଲେ ଫସଲ କ୍ଷତିଗ୍ରସ୍ତ ହୁଏ ଏବଂ ମରୁଡ଼ି ଦ୍ୱାରା ବହୁତ ଫସଲ ହାନି ଘଟିଥାଏ। ତେଣୁ ବର୍ଷାଧାର ଜମିରେ ଆମେ ଫସଲ ଯଦି ସ୍ଥିର ଅମଳ ପାଇବା ତାହେଲେ ସେଥିରୁ କେତୋଟି ଦିଗ, ଗୋଟିଏ କଥା ହେଲା ଆମେ ସବୁବେଳେ ଚାଷୀ ଭାଇମାନଙ୍କୁ କହୁଛୁ ଯେ ସେମାନେ ଢିପ ଜମିରେ ମିଶ୍ରିତ ଫସଲ ଚାଷ କରନ୍ତୁ। ମିଶ୍ରିତ ଫସଲ ବା ଏକାଧିକ ଫସଲ ଏକ ସମୟରେ ମିଶାଇ ଚାଷ କରିବା। ଆମ ଓଡ଼ିଶାରେ ସାଧାରଣତଃ ଆମେ ଧାନ ଚାଷ କରୁଛେ ଢିପ ଜମିରେ, କିନ୍ତୁ ଧାନ ସହିତ ଯଦି ହରଡ଼ କିଛି ମିଶାଇ ଦେବା ତାହେଲେ ସେଇଟା ବହୁତ ଚାଷ ସମୟରେ ଯଦି ଧାନ ମରୁଡ଼ି ଦ୍ୱାରା ନଷ୍ଟ ହୋଇଯାଏ ତାହେଲେ ହରଡ଼ରୁ ମଧ୍ୟ ଅମଳ ଠିକ୍ ଭାବରେ
1: ପାଇପାରିବା।
0: ସେହିପରି ମକା ସହିତ ବରଗୁଡ଼ି, ହରଡ଼ ସହିତ ମକା, ଏଇଭଳି ବିଭିନ୍ନ ପ୍ରକାର ଫସଲକୁ ଆମେ ମିଶାଇ ଚାଷ କରିବା। ଆଉ ଏଇ ସାଧାରଣତଃ ମିଶ୍ରିତ ଫସଲରେ ଗୋଟିଏ ଯଦି ଗଭୀର ଚେର ବିଶିଷ୍ଟ ହେଇଥିବ, ଗୋଟିଏ ଅଗଭୀର ଚେର ବିଶିଷ୍ଟ ଏଇ ଫସଲ ହେଇଥିବ। ବର୍ଷା ଯଦି କମିଗଲା ସାଧାରଣତଃ ଢିପ ଜମିରେ ଆମ ସାଧାରଣତଃ ଉପର ମାଟିର ବତର ଅଂଶ କମିଯାଏ, ସେହି ସମୟରେ ଅଗଭୀର ଚେର ଯାହାର ଯେମିତି ଧାନ ଫସଲ ଶୀଘ୍ର ନଷ୍ଟ ହେଇଯାଏ, ସେହି ସମୟରେ ହରଡ଼ ଫସଲଟି ସେଇଟା ତିଷ୍ଠି ରହେ ଏବଂ ଅମଳ ଠିକ୍ ଭାବରେ ଦେଇଥାଏ। ତେଣୁ ଏ ଦୃଷ୍ଟିରୁ ସେଭଳି ମକା ମରୁଡ଼ି ଭିତରେ ଉଭୟ ଫସଲ ମଧ୍ୟ ମରୁଡ଼ି ସମ୍ଭାଳିପାରେ। ସେହିଭଳି ହରଡ଼ ମକା ଏଇ ଦୁଇଟି ଫସଲ ଭିତରେ ଆମେ ଦେଖୁଛେ ଗୋଟିଏ ହେଉଛି ଡାଲି ଜାତୀୟ ଫସଲ ଆଉ ଗୋଟିଏ ହେଉଛି ଶସ୍ୟ ଜାତୀୟ ଫସଲ। ତେଣୁ ଏମିତି ଆମର ମିଶ୍ରିତ ଫସଲରେ ଆମେ ଦୁଇଟି ଫସଲ ସାଧାରଣତଃ ଡାଲି ଜାତୀୟ ଫସଲ ସହିତ ଅଣ ଡାଲି ଜାତୀୟ ଫସଲ, ଗଭୀର ଚେର ସହିତ ଅଗଭୀର ଚେର ବିଶିଷ୍ଟ ଫସଲ, ତାପରେ ବୁଦା ଜାତୀୟ ଫସଲ ସହିତ ସଳଖ ଜାତୀୟ ଫସଲ ଏମିତି ମିଶେଇକି ନେଇଥାଉ। ଏଥିରୁ ଗୋଟିଏ ଫସଲ ଯଦି ନଷ୍ଟ ହେଲା ତାହେଲେ ଅନ୍ୟ ଫସଲଟି ସେ କ୍ଷତିକୁ ଭରଣା କରିଥାଏ। ସେହିଭଳି ଆଉ ଗୋଟିଏ ଦ୍ୱିତୀୟ କୌଶଳ ହେଲା ଯୋଉଟାକି ଫସଲ ବିବିଧିକରଣ, ଯୋଉଟାକି କୁହାହଉଛି ଆମର ବର୍ଷାଧାର ଜମିରେ ଆମେ କମ୍ ଲାଭଦାୟକ ଫସଲ ବା କମ୍ ଉପଯୋଗୀ ଫସଲ ତା ପରିବର୍ତ୍ତେ ଆମେ ଅଧିକ ଲାଭଜନକ ବା ଅଧିକ ଉପଯୋଗୀ ଫସଲ ଆମେ ଜମିରେ ଚାଷ କରିବା। ଆମର ଓଡ଼ିଶାର ଯୋଉ ସମୟରେ ଢିପ ଜମି ରହିଛି, ବିଶେଷ କରି ପୁରୀ ଜିଲ୍ଲାର ଯୋଉ କିଛି ଢିପ ଜମି ରହିଛି, ସେହି ସମୟରେ ଆମେ ଧାନ ପରିବର୍ତ୍ତେ ଆମେ କନ୍ଦ ଫସଲ ଚାଷ କରିପାରିବା। କନ୍ଦ ଫସଲ ଭିତରେ ଗୋଟିଏ ହେଉଛି ଖମ୍ବ ଆଳୁ, ଓଲୁଅ, ସାରୁ, ପାଳୁଅ, ଗୟା ଆଳୁ, ସାକର କନ୍ଦ, ଆଉ ଗୋଟେ କନ୍ଦମୂଳ।
1: ଆଜ୍ଞା,
0: ଏଇ ଫସଲ ଗୁଡ଼ିକ ସାଧାରଣତଃ କମ୍ ବର୍ଷା ରେ ହେଇଥାଏ ଆଉ ବହୁତ ଦିନ ଧରି ମରୁଡ଼ି ସମ୍ଭାଳିପାରେ ଆଉ ଅମଳ ମଧ୍ୟ ବହୁତ ଅଧିକ ଦେଇଥାଏ। ଆଉ କେତେଟା ଫସଲ ଯେମିତି କନ୍ଦମୂଳ ଆମେ ଦେଖିବା ବହୁତ ଶୀଘ୍ର ଅମଳ ହୁଏ, ପ୍ରାୟ 3 ମାସ ଭିତରେ ଆମେ ମରୁଡ଼ି ହେଲେ ମଧ୍ୟ ଏଇଟା ମରୁଡ଼ି ସମ୍ଭାଳିବ ଏବଂ 3 ମାସ ଭିତରେ ଅମଳ ଦେଇପାରିବ। ତେଣୁ କନ୍ଦ ଫସଲର ଗୁରୁତ୍ୱ ଗୋଟେ ରହିଛି ଯେ ଆମେ ବର୍ଷାଧାର ଜମିରେ ଅଧିକାଂଶ ଜମି ବା କେତେ ଗୁଡ଼ିଏ ଧାନ ଜମି ଯୋଉଟା ଢିପ ଜମି ଧାନ କରାହଉଛି ତା ପରିବର୍ତ୍ତେ ଧାନ ନ କରି ଆମେ ଏଇ କନ୍ଦ ଜାତୀୟ ଫସଲ ଚାଷ ଉପରେ ଗୁରୁତ୍ୱ ପ୍ରଦାନ କରିବା।
1: ତେବେ ସାର୍ ଆଉ ଗୋଟେ ହେଲା ବିକଳ୍ପ ଯୋଜନା, ଏଇ ଆପଣ ବିକଳ୍ପ ଯୋଜନାରେ ଆପଣ କନ୍ଦ ଫସଲ କଥା କହୁଛନ୍ତି।
0: ଆଜ୍ଞା ଆଜ୍ଞା।
1: ଆଉ ରହିଲା କଣ ନା ସାର୍, ଆମର ଯୋଉ ଚାଷୀ ଭାଇ ଭଉଣୀ ମାନେ ସମନ୍ୱିତ ଚାଷ ଯଦି କରିବେ, ଗୋଟେ ବର୍ଷ ଏଇ ବର୍ଷ କଥା ଯଦି ଆମେ ବିଚାରକୁ ନବା, ଆମେ ଦେଖିଲେ ଏ ବର୍ଷ ବର୍ଷା କମ୍ ରହୁଛି, ଏଇ ଅବସ୍ଥା ଯଦି ବାର ବାର ହବ, ଏଠି ଚାଷୀଟିଏ ଯଦି ସମନ୍ୱିତ ଚାଷ କଲା, ଆମର ବିଶେଷଜ୍ଞଙ୍କର ଯୋଉ ମତ ଯେ ସମନ୍ୱିତ ଚାଷ କଲେ ଗୋଟେ ଖରାପ ହେଲେ ବା କ୍ଷତି ହେଲେ ସେ ଅନ୍ୟଟିରୁ ଭରଣା କରିପାରିବ, ଏ ସମନ୍ୱିତ ଚାଷ କଣ କିଭଳି ଭାବରେ ଆବଶ୍ୟକତା ରହିଛି ବର୍ତ୍ତମାନ ସମୟରେ?
0: ବିଶେଷ କରି ଏଇ ଯୋଉ ସମନ୍ୱିତ କୃଷି ଉପରେ ଆମେ ବର୍ତ୍ତମାନ ଗୁରୁତ୍ୱ ସରକାର ଦେଉଛନ୍ତି ବା କୃଷି ବୈଜ୍ଞାନିକ ମାନେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି, ସେଇଟା ହେଲା ଆମର ଯେମିତି ପୁରୀ ଜିଲ୍ଲାରେ ଆମେ ଦେଖୁଛୁ ପ୍ରାୟ 1500 ମିଲିମିଟର ପାଖାପାଖି ବର୍ଷା ହେଉଛି, ଆଉ ଏଇ ବର୍ଷା ପାଣିରୁ ପ୍ରାୟ 25-40% ପାଣି ସେଇଟା ଅପବାହ ଜଳ ରୂପେ ଜମିରୁ ଚାଲିଯାଉଛି। ତେଣୁ ଆମେ ଯଦି ସମନ୍ୱିତ ଚାଷ କରିବା ପାଇଁ ଆମେ ଗୋଟେ ଜମିରେ ଗୋଟେ ପୋଖରୀଟିଏ ଖୋଳିବା, 10% ଜମି ତାକୁ ନେଇକି ଗୋଟେ କ୍ଷେତ ପୋଖରୀ, ଯୋଉଟା ସରକାରଙ୍କର ମୋ ପୋଖରୀ ବା କ୍ଷେତ ପୋଖରୀ ଯୋଜନା ଚାଲିଛି, ତାର ସହାୟତା ନେଇ ଆମେ ଯଦି ପୋଖରୀଟିଏ ଖୋଳିବା ତାହେଲେ ସେଟା କଣ ହବ, ଯେତେବେଳେ ଧାନ ଯେତେବେଳେ ମରୁଡ଼ି ଦ୍ଵାରା ପ୍ରଭାବିତ ହେଉଛି ସେହି ସମୟରେ ଫସଲକୁ ବଞ୍ଚେଇ ପାରିବ, ତାକୁ ଜୀବନ ରକ୍ଷା କରିବାରେ ସହାୟକ ହେବ। ତା ଛଡ଼ା ଆମେ ଯଦି କ୍ଷେତ ପୋଖରୀ ବା ପୋଖରୀଟିଏ ଖୋଳିବା, ତାହେଲେ ସେ ପୋଖରୀରେ ଯେଉଁ ସଂରକ୍ଷିତ ଜଳ ବା ଯେତିକି ଜଳ ଆମେ ଅମଳ କରୁଛେ, ସେ ଜଳକୁ ବ୍ୟବହାର କରି ଆମେ ଧାନ ପରିବର୍ତ୍ତେ ଆଉ ଅନେକ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ।

0: କରିପାରିବା।
1: ବୁଝିଲ ଅପା, ବିଶେଷଜ୍ଞ ମାସେ ସୁନ୍ଦର ଭାବରେ ଆଲୋଚନାଟି ଶୁଣିଲେ। ଆମର ଯେତେ ଯାହା ପ୍ରଭାବ ଆସୁ, ବୈଜ୍ଞାନିକ ବର୍ତ୍ତମାନ ନୂଆ ନୂଆ ପଦ୍ଧତି କାଢୁଛନ୍ତି, ଚାଷ କାମରେ ବଡ ସହଜ ହଉଛି। ଇଏ ମଧ୍ୟ ସହଜ ଉପାୟଟେ, ଜଳ କମ ଖର୍ଚ୍ଚ, କମ ଦିନରେ ଅମଳ ହବ। ଇଏ ସୁନ୍ଦର ଭାବରେ ଆଲୋଚନାଟିଏ ଶୁଣିଲେ ସେ ବିଶେଷଜ୍ଞ ମହାଶୟଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ ଦେଇ। କଣ ଚାଷୀ ଅନୁଭୂତି ଅଛି ନା ନାଇବା?
2: ଆମେ ପରା ବିଜ୍ଞାପନ ଆଗ ନବା, ତାପରେ ଚାଷୀ ଅନୁଭୂତି ଶୁଣିବା।
1: ହଉ ତାହେଲେ ବିଜ୍ଞାପନଟେ ଶୁଣେଇ ଦିଅ।
3: ପ୍ରଧାନମନ୍ତ୍ରୀ କିଷାନ ମାନଧନ

0: ଆକ୍ଚୁଆଲି ଦୋକାନୀ ଆମକୁ କହନ୍ତି ଦେଢ଼ ମାସ ଭିତରେ ତମର ଏଲିଙ୍କଟା ଆସିଯିବ, କିନ୍ତୁ ଦେଢ଼ ମାସ ଭିତରେ ଆସୁନି, ମିନିମମ୍ ଦୁଇ ମାସ ଖଣ୍ଡେ ଲାଗୁ। ତେଣୁ ଗଛକୁ ଠିକ୍ସେ ମାନେ ମଞ୍ଜି ରୋପଣଠୁ ଆମର ଫୁଲ କଷି ଆସିବା ପର୍ଯ୍ୟନ୍ତ, ଫଳ ଭେଣ୍ଡି ତୋଳା ହେଲା ପର୍ଯ୍ୟନ୍ତ ପ୍ରାୟ ଦୁଇ ମାସ ଟାଇମ୍ ନେଇଯାଉଛି।
1: ଦୁଇ ମାସ କେତେ ଦିନ ଚାଲିବ ତୋଳା?
0: ଭେଣ୍ଡିଟା ଟିକେ ମାନେ ପିରିୟଡ଼ଟା ଅଧିକା, ତାର ମାନେ ଏଲିଙ୍କଟା ତାର ଯେଉଁ ଉତ୍ପାଦନଟା, ତେଣୁ ତାର ସେଇଟା ଅଧିକା ସମୟ, କାରଣ ସେଇଟା ତିନି ଚାରି ମାସ ଖଣ୍ଡେ ଆମକୁ ତୋଳା ଦେବ। ଯଦି ଭେଣ୍ଡିଟାକୁ ଯେ ଠିକ୍ ସେ ପ୍ରପର୍ଲି ଯଦି ତାକୁ ତମେ ତାକୁ ମାନେ ଔଷଧ ପତ୍ର ସେଚନ କରିକି ତାକୁ
1: ଜଳସେଚନ
0: ତ ନିହାତି ଆବଶ୍ୟକ, ତା ସହିତ ଔଷଧ ଏବଂ ସାର ମଝିରେ ମଝିରେ ଦବା ନିହାତି ଦରକାର। ସେତକ ଯଦି ଭେଣ୍ଡି ପାଇଁ ଅନୁକୂଳ ତମେ ବାତାବରଣ ଦବ, ତାହେଲେ ଭେଣ୍ଡି ମିନିମମ୍ ଚାରି ମାସ ଖଣ୍ଡେ ତୋଳା। ଭେଣ୍ଡି ଗୋଟେ ଚାଷ ଯେଉଁ ଜମିରେ କରିବା, ସେ ଜମିଟା ସେ ଅନୁସାରେ ଢିପ ହେଇଥିବା ଦରକାର। ଯଦି ତାକୁ ଗୋଟେ ପିରିୟଡ ଆମେ ସେଥିରୁ କିଛି ଉତ୍ପାଦନ ପାଇଲା ପରେ ତାକୁ ମୂଳରୁ ପୁଣି କାଟିବା, ସେଥିରୁ ଯେଉଁ କରମା ବାହାରିବ ପୁଣି ସେ ମଧ୍ୟ ଅମଳକୁ ଆସିବ। କିନ୍ତୁ ଆମେ ଯେଉଁ ବିଲରେ କରୁଛୁ ବର୍ଷା ଦିନ ପରେ ଆଉ ସେଥିରୁ କରମା ବାହାରିକି ଉତ୍ପାଦନ ଦବା ସମ୍ଭବ ହୁଏନି।
1: ଭେଣ୍ଡି ଚାଷରେ ଲାଭ ଅଛି ନା?
0: ଭେଣ୍ଡି ଚାଷରେ ଲାଭ ଅଛି, ନିଶ୍ଚିତ ଲାଭ ଅଛି। ଯଦି ଭେଣ୍ଡି ମାର୍କେଟରେ 20 ଟଙ୍କା ପ୍ଲସ୍ ରହିବ, ନିଶ୍ଚିତ ଲାଭ ରହିବ।
1: ତେବେ ଭାଇ ଭେଣ୍ଡିରେ ସମସ୍ୟା କଣ ରୁହେ, ରୋଗ ପୋକ ସମସ୍ୟା କଣ ରହିଛି କି?
0: ଭେଣ୍ଡିରେ ରୋଗ ପ୍ରାୟ କମ, ଭେଣ୍ଡିରେ ଅନ୍ୟ ଫସଲ ତୁଳନାରେ ଭେଣ୍ଡିରେ ରୋଗ ପୋକ ବହୁତ କମ। ତାକୁ ମଝିରେ ମଝିରେ ଜଷ୍ଟ ଯୋଉ ସାଇପରମେଥିନ କି କ୍ଲୋରୋଫାଇଫସ ଜଷ୍ଟ ଲିମିଟ ଔଷଧ ସ୍ପ୍ରେ କରିଦେଲେ ସେ ତାର ଚେକଅପ୍ ହେଇ ରହିଲେ।
1: ଆଉ ଗୋଟେ କଥା, ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନାର କିସ୍ତି ଆଜି ସବୁ ଚାଷୀ ଭାଇ ଭଉଣୀ ମାନଙ୍କ ଖାତାକୁ ଯାଉଛି, ଆପଣଙ୍କର ଯାଉଛି?
0: ସାର୍ ମୋର ତ କଣ୍ଟିନ୍ୟୁ ଆସୁଛି, କିନ୍ତୁ ଏ କିସ୍ତିର ଯୋଉ ପଇସା ଖାତାକୁ ମାନେ ଡେବିଟ ହବା, ତେଣୁକରି ଏଇଟା ତ ଆସିନି, ଆସିଲେ ସେଇଟା
1: ଆଜି ଆସୁଛି, ଆଜି ଆସିବ। ତା ଉପରେ ଆପଣ ନିଜସ୍ୱ ମତ କଣ ରହିବ, ଆପଣ ସେ ପଇସାଟା କେମିତି ଲଗଉଛନ୍ତି?
0: ପ୍ରଧାନମନ୍ତ୍ରୀଙ୍କର ଇଏ ହଉଛି ଗୋଟେ ଉନ୍ନତ ମାନର ଚାଷୀମାନଙ୍କ ପ୍ରତି ଗୋଟେ ଭଲ ଯୋଜନା, ଯୋଉଟାକି ଚାଷୀ ଭାଇମାନେ ଏଇ ଯୋଉ 2000 ଟଙ୍କା ସେମାନେ ଏକୁ ଠିକ ସେ ଅଭାବ, ଯୋଉ ଚାଷୀର ତ ସବୁବେଳେ ପ୍ରାୟ ଅଭାବ, ତେଣୁ ଏଇ 2000 ଟଙ୍କା ମଧ୍ୟ ତା ପାଇଁ ଯୋଉ 2000 ତା ଖାତାକୁ ଆସେ, ଏ 2000ରେ ମଧ୍ୟ ସେ ଚାଷରେ ଯେତେବେଳେ ଲଗେଇ ଦିଏ ତା ମନରେ ବହୁତ ଖୁସି ଆସେ, ଏବଂ ଚାଷଟାକୁ ସେ ପ୍ରପର୍ଲି ଯୋଉଠି ସେ ପଡ଼ିଯାଇଥାଏ ସେ 2000 ଟଙ୍କା ବଳରେ ସେ ନିଜକୁ ବହୁତ ଉପକାରରେ ଆମର ଲାଗୁଛି। ଏ 2000 ଟଙ୍କା ହେଲେ ମଧ୍ୟ ଇଏ ବହୁତ ଯେତେବେଳେ ଆମକୁ ଅସୁବିଧା ଆମକୁ ଆସୁଛି, ଅସୁବିଧା ସମୟ ଆସୁଛି, ଏ ଯୋଉ 2000 ଟଙ୍କାକୁ ଲକ୍ଷ ଆମକୁ ମିଳୁଛି ଚାଷୀ ଭାଇମାନଙ୍କୁ, ତେଣୁ ଆମକୁ ସାର ବହୁତ ଉପକୃତ ଆମେ ରହୁଛୁ।
2: ଅପା କଣ ଚାଷୀ ଅନୁଭୂତି ତ ଶୁଣିଲେ, ମାଙ୍କ କଥା ତ ଶୁଣିଲେ, ସିଆଡେ ଦେଖିଲ ଟିକେ ସମୟ ଆଡକୁ।
3: ଆରେ ଆରେ ସତ୍ୟ ତ, ଯିବା ଯିବା ଏଥର ଉଠିବା, ବହୁତ କାମ ଅଛି, ତେଣେ
2: ଉଠିବା ଉଠିବା।
3: ତେବେ ଆଜିର କୃଷି ହାଲଚାଲ କାର୍ଯ୍ୟକ୍ରମକୁ ଏଠି ରଖି ଆପଣ ମାନଙ୍କ ଠାରୁ ମୁଁ ବିଦାୟ ନଉଛି। ସୀତା ଅପା,
2: ମୁଁ ଭଜନୀ, ନମସ୍କାର।

ଶ୍ରୋତା ବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ କୃଷି ହାଲଚାଲ। ଉପସ୍ଥାପନାରେ ଥିଲେ ସୀତାମଣି ଦେବୀ ଓ ବିଭୂତି ଭୂଷଣ ମିଶ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8 ବାଜି 1 ମିନିଟ୍ ହେବାକୁ ଯାଉଛି। ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ସୋନୁ ନିଗମ, ଗୀତିକାର ସମୀର, ଚଳଚ୍ଚିତ୍ର ବାବୁଲ।

ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ହରିହରନ୍। ଚଳଚ୍ଚିତ୍ର ଦିୱାନା ମସ୍ତାନା।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ସୋନୁ ନିଗମ, ଗୀତିକାର ସଲିମ ବିଜନୋରୀ, ସଙ୍ଗୀତ ସଂଯୋଜନା ଇସ୍ମାଇଲ ଦରବାର, ଚଳଚ୍ଚିତ୍ର ଦିୱାନଗୀ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ଅନୁ ମଲ୍ଲିକ, ଚଳଚ୍ଚିତ୍ର ଆରଜୁ।

ଶ୍ରୋତା ବନ୍ଧୁ ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ଏଥର କଣ୍ଠଶିଳ୍ପୀ ଅଛନ୍ତି ଉଦିତ ନାରାୟଣ ୱାଲଗାୟନିକ, ସଙ୍ଗୀତକାର ରାଜେଶ ରୋଶନ, ଚଳଚ୍ଚିତ୍ର କହୁନା ପ୍ୟାର ହେ।

ସମୟ ଚକ୍ରର କରାଳ ଗତିରେ ବହି ଚାଲିଅଛି ଏ ଜୀବନ। କେବେ ଆସିଥାଏ ନିଧାଘର ତେଜ, କେବେ ଶରତ ଶୀତର ଚୁମ୍ବନ, ଗ୍ରୀଷ୍ମ କାଳେ ସୂର୍ଯ୍ୟ ବିରକ୍ତ ଲାଗନ୍ତି, ଧିକ୍କାର କରନ୍ତି ସଭିଏଁ, ହେଲେ ସେହି ରବି ତେଜ ଆଦରି ନିଅନ୍ତି, ଆସିଲେ ଶୀତର ପ୍ରଭାବ ସଭିଏଁ। ଗ୍ରୀଷ୍ମ ପତ୍ର ଛଡ଼ା ଦୁଃଖ ଦିଏ ନାହିଁ, ଜୀବନର ଏହି ରୀତି। ବସନ୍ତେ ସେ ବୃକ୍ଷ ପୁଷ୍ପବନ୍ତ ହୁଏ, ଦୁଃଖ ପରେ ସୁଖ ଗତି। ଶ୍ରୋତାବନ୍ଧୁ, ଖରାଟିଆ ପାଗ ସହିତ ଥଣ୍ଡା ଥଣ୍ଡା ଫଳ ରସର ମଜା, ପୁଣି ସାଥିରେ ଆମ ଶ୍ରୋତାଙ୍କ ଅନୁରୋଧର ଗୀତର ଆସର ଆପଣଙ୍କ ଦିନଟିକୁ ନିହାତି ତାଜା କରିଦେବ। ତେବେ ଶ୍ରୋତାବନ୍ଧୁ, ମୁଁ ଦିବ୍ୟଦର୍ଶିନୀ ପରିଡ଼ା ସ୍ୱାଗତ ଜଣାଉଛି ଆପଣଙ୍କୁ କିଛି କଥା ଆଉ ଆମ ଶ୍ରୋତାଙ୍କ ଅନୁରୋଧର ଗୀତର କାର୍ଯ୍ୟକ୍ରମ ହିଲୋଳ ପରିସରକୁ। ନାରୀ ସେ କେବଳ ଏକ ନାମ ନୁହେଁ, ସେ ଜୀବନର ପ୍ରତିଟି ଅଧ୍ୟାୟର ଅନୁଚ୍ଛେଦ। ତା ତ୍ୟାଗରେ ସେ ଗଢ଼ିଥାଏ ପରିବାର, ତା ସ୍ୱପ୍ନରେ ସେ ସଜାଏ ସୁନ୍ଦର ଭବିଷ୍ୟତ। ନାରୀ ସେ ନଦୀଟିଏ ପରି, ନିଜେ ବହିଚାଲେ ନୀରବରେ, କିନ୍ତୁ ତା ସ୍ପର୍ଶ ମାତ୍ରକେ ସବୁଜ ହୋଇଉଠେ ଜୀବନର ପ୍ରତିଟି କୂଳ। ହଁ ଶ୍ରୋତାବନ୍ଧୁ, ପ୍ରଭାତର ପ୍ରଥମ କିରଣ ପରି ନାରୀଟିଏ ଆଲୋକିତ କରିଥାଏ ଜୀବନର ପ୍ରତିଟି ପଥ। ନଦୀର ଅବିରତ ସ୍ରୋତ ପରି ସେ ଅଜାଡ଼ି ଦିଏ ଅମାପ ସ୍ନେହ, ତ୍ୟାଗ ଓ ମମତା। କେବେ ସେ ମା ରୂପରେ ସୃଷ୍ଟିକୁ ଦେଇଥାଏ ଏକ ନୂଆ ଜୀବନ, ତ ପୁଣି ଭଉଣୀ, କନ୍ୟା ଓ ସହଧର୍ମିଣୀ ସାଜି

ସମ୍ପର୍କର ମାଳକୁ ସଜାଇ ଦିଏ ପ୍ରେମ ଓ ବିଶ୍ୱାସର ପୁଷ୍ପରେ। ସେ କେବଳ ଯେ ନାରୀ ତାହା ନୁହେଁ, ବରଂ ସେ ସଂସ୍କୃତିର ସଂରକ୍ଷିକା, ପରିବାରର ଭିତ୍ତି, ସମାଜର ଶକ୍ତି ତଥା ଜାତିର ଗୌରବ। ଶ୍ରୋତାବନ୍ଧୁ, ନାରୀର ଧୈର୍ଯ୍ୟରେ ରହିଥାଏ ପର୍ବତର ଦୃଢ଼ତା, ତାର ମମତାରେ ରହିଥାଏ ସାଗରର ବିଶାଳତା। ଠିକ୍ ସେହିପରି ସେ ତା ସଂଘର୍ଷରେ ଲୁଚାଇ ରଖିଥାଏ ଏକ ସୁନ୍ଦର ଓ ସମୃଦ୍ଧ ଭବିଷ୍ୟତର ସ୍ୱପ୍ନ। ତେବେ ଶ୍ରୋତାବନ୍ଧୁ, ଆପଣମାନେ ମୋ କଥାରୁ ଠିକ୍ ବୁଝିସାରିଥିବେ କି ଆଜି ମୋ କଥାରେ ଭରି ରହିଛି ସେହି ଅପରାଜିତା ଶକ୍ତିର କଥା, ଯିଏ ନିଜ ଅସ୍ତିତ୍ୱରେ ଗଢ଼ି ତୋଳିପାରିଛି ସଭ୍ୟତାର ଇତିହାସ। ତେବେ ଏ ସମ୍ପର୍କରେ ଅନେକ କଥା ହେବା, ହେଲେ ସମୟ ବର୍ତ୍ତମାନ ଆମ କାର୍ଯ୍ୟକ୍ରମ ହିଲୋଳରେ ଶୁଣିନେବା ଆମ ଶ୍ରୋତାଙ୍କ ଅନୁରୋଧର ପ୍ରଥମ ଗୀତଟିକୁ। ଆମ କାର୍ଯ୍ୟକ୍ରମ ହିଲୋଳ ହେଉଛି ଆମ ଶ୍ରୋତାଙ୍କ ଅନୁରୋଧର ଗୀତର କାର୍ଯ୍ୟକ୍ରମ, ଯାହା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ମାଧ୍ୟମରେ। ଆମ ପ୍ରଥମ ଅନୁରୋଧର ଗୀତଟି ରହିଛି ସୁଭଦ୍ରା ନଗର ବାଲିଘାଟରୁ ସୁଦୀପ୍ତା ସାହୁଙ୍କ ନିକଟରୁ। ତାଙ୍କ ଗୀତଟି ରହିଛି ସୋନା ମହାପାତ୍ରଙ୍କ କଣ୍ଠରେ।

ପିଢ଼ିରୁ ପିଢ଼ିକୁ ପହଞ୍ଚାଇବାରେ ନାରୀଙ୍କର ଭୂମିକା ଅପରିହାର୍ଯ୍ୟ। ଶ୍ରୋତାବନ୍ଧୁ, ଜଣେ ଶିକ୍ଷିତ ନାରୀ କେବଳ ନିଜକୁ ନୁହେଁ ବରଂ ସମଗ୍ର ପରିବାରକୁ ଶିକ୍ଷିତ ଓ ସଚେତନ କରିପାରିଥାଏ। ସେଥିପାଇଁ ତ ମାଙ୍କୁ ସନ୍ତାନର ପ୍ରଥମ ଶିକ୍ଷକ ବୋଲି କୁହାଯାଇଥାଏ। ଆଜିର ଯୁଗରେ ନାରୀମାନେ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନାହାନ୍ତି, ସେମାନେ ଶିକ୍ଷା, ବିଜ୍ଞାନ, ଚିକିତ୍ସା, ସାହିତ୍ୟ, କ୍ରୀଡ଼ା, ରାଜନୀତି, ପ୍ରଶାସନ, ସାମ୍ବାଦିକତା ତଥା ମହାକାଶ ଗବେଷଣା ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିସାରିଛନ୍ତି। ଆଜି ଅନେକ ନାରୀ ଚାକିରି, ବ୍ୟବସାୟ, ଉଦ୍ୟୋଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନିଜ ପରିବାର ତଥା ଦେଶର ଅର୍ଥନୀତିକୁ ସୁଦୃଢ଼ କରିପାରିଛନ୍ତି। ଶ୍ରୋତାବନ୍ଧୁ, ଏହିପରିକି ଗ୍ରାମାଞ୍ଚଳର ମହିଳାମାନେ ମଧ୍ୟ କୃଷି, ହସ୍ତଶିଳ୍ପ, ଦୁଗ୍ଧ ଉତ୍ପାଦନ ଏବଂ କ୍ଷୁଦ୍ର ଉଦ୍ୟୋଗ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇ ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ ସାଜିପାରିଛନ୍ତି। ନାରୀ କେବଳ ଘରର ଶୋଭା ନୁହେଁ, ସେ ଘରର ଭିତ୍ତି। ସେ କେବଳ ପରିବାରର ଦାୟିତ୍ୱ ବହନ କରନ୍ତି ନାହିଁ, ସମାଜର ନୈତିକ ମୂଲ୍ୟବୋଧକୁ ମଧ୍ୟ ସୁରକ୍ଷିତ ରଖିଥାନ୍ତି। ତାଙ୍କ ତ୍ୟାଗ ଓ ଅବଦାନର ମୂଲ୍ୟ କୌଣସି ମାପକାଠିରେ ମପା ଯାଇପାରିବ ନାହିଁ। ନା କଣ ଶ୍ରୋତା ବନ୍ଧୁ, ମୁଁ ଠିକ୍ କହୁଛି ନା? ତେବେ ସୃଷ୍ଟିର ଆରମ୍ଭରୁ ହିଁ ଆଜି ପର୍ଯ୍ୟନ୍ତ ନାରୀ ନିଜର ମେଧା, ସାହସ, ତ୍ୟାଗ ଓ ଅଦମ୍ୟ ଇଚ୍ଛାଶକ୍ତି ଦ୍ୱାରା ପ୍ରତ୍ୟେକଟି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଚାଲିଆସିଛି। ଇତିହାସ, ବିଜ୍ଞାନ, ସ୍ୱାସ୍ଥ୍ୟ, ଶିକ୍ଷା, ସାମରିକ ବାହିନୀ ଏବଂ ଖେଳ ଜଗତରେ ମଧ୍ୟ ସବୁଠି ନାରୀଙ୍କର ଭୂମିକା ଅତୁଳନୀୟ। ତେବେ ଏ ସମ୍ପର୍କରେ ଆଗକୁ ନିଶ୍ଚିତ କଥା ହେବା। ହେଲେ ସମୟ ବର୍ତ୍ତମାନ ଗୋଟେ ଛୋଟ ବିରତି ନେଇ ଆମ ହିଲୋଳ କାର୍ଯ୍ୟକ୍ରମରେ ଶୁଣିନେବା ଶ୍ରୋତାଙ୍କ ଅନୁରୋଧର ପରବର୍ତ୍ତୀ ଗୀତଟିକୁ। ଗୀତ ଅନୁରୋଧର ମେସେଜଟି ରହିଛି ଶାଶ୍ୱତୀ ବାହିନୀପତିଙ୍କ ଠାରୁ ପୁରୀ ତିଆଡ଼ି ସାହିରୁ। ସେ ଅନୁରୋଧ କରିଥିବା ଗୀତଟି ରହିଛି ହିନ୍ଦୀ କଥାଚିତ୍ର ଦିଲ୍ ହେ ତୁମ୍ହାରାରୁ।

ରାଜ୍ୟର ପ୍ରଗତିର ମୂଳ ଶକ୍ତି ନାରୀଙ୍କ ସମ୍ପର୍କରେ। ତେବେ ଇତିହାସର ପୃଷ୍ଠାକୁ ଓଲଟାଇଲେ ଆମେ ନିଶ୍ଚିତ ଦେଖିପାରିବା ଅନେକ ସାହସିକା ନାରୀଙ୍କର ଗୌରବମୟ କଥା। ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜ ବୀରତ୍ୱର ଏକ ଅମର ଉଦାହରଣ ସୃଷ୍ଟି କରିଛନ୍ତି। ଶତ୍ରୁ ସେନା ସମ୍ମୁଖରେ ସେ କେବେ ବି ନିଜ ମୁଣ୍ଡ ନୁଆଁଇ ନଥିଲେ। ତେବେ ସେହିପରି ଆମ ଓଡ଼ିଶା ମାଟିରେ ମଧ୍ୟ ରହିଛନ୍ତି ଅନେକ ବୀରାଙ୍ଗନା। ସ୍ୱାଧୀନତାର ଆନ୍ଦୋଳନରେ ସରୋଜିନୀ ନାଇଡୁଙ୍କ ନେତୃତ୍ୱ ଓ ଦେଶପ୍ରେମ ଆଜି ମଧ୍ୟ ଆମ ପାଇଁ ପ୍ରେରଣାଦାୟକ। ଶ୍ରୋତାବନ୍ଧୁ, ଏକ ସମୟ ଥିଲା ଯେତେବେଳେ ବିଜ୍ଞାନ କେବଳ ପୁରୁଷ ପ୍ରାଧାନ୍ୟ କ୍ଷେତ୍ର ବୋଲି ମାନ୍ୟତା ରଖିଥିଲା, କିନ୍ତୁ ଆଜି ନାରୀମାନେ ଏହି ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ସାରିଛନ୍ତି। ମ୍ୟାଡାମ୍ କ୍ୟୁରି ନିଜ ଗବେଷଣା ଦ୍ୱାରା ବିଶ୍ୱବିଜ୍ଞାନରେ ଏକ ନୂତନ ଦିଗ ସୃଷ୍ଟି କରିପାରିଥିଲେ। ଭାରତର କଳ୍ପନା ଚାୱଲା ମହାକାଶକୁ ଯାଇ ଲକ୍ଷ ଲକ୍ଷ ଯୁବତୀଙ୍କ ପାଇଁ ପ୍ରେରଣା ସାଜିଥିଲେ। ଖାଲି ଏତିକି ନୁହେଁ ଶ୍ରୋତା ବନ୍ଧୁ, ଆଜି ଇସ୍ରୋରେ ଅନେକ ମହିଳା ବୈଜ୍ଞାନିକମାନେ ଚନ୍ଦ୍ରଯାନ ଓ ମଙ୍ଗଳଯାନ ଭଳି ସଫଳ ଅଭିଯାନରେ ନେତୃତ୍ୱ ନେଇ ଭାରତର ଗୌରବ ବଢ଼ାଉଛନ୍ତି। ସତରେ ଶ୍ରୋତା ବନ୍ଧୁ, ସଫଳତାର କୌଣସି ଲିଙ୍ଗ ନଥାଏ। ମନେ ରଖନ୍ତୁ, ଜଣେ ଶିକ୍ଷିତ ନାରୀ ହିଁ ଏକ ଶିକ୍ଷିତ ସମାଜର ଭିତ୍ତି। ତେବେ ସାବିତ୍ରୀବାଈ ଫୁଲେ ଥିଲେ ଆମ ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ। ଅନେକ ବିରୋଧ ସତ୍ତ୍ୱେ ମଧ୍ୟ ସେ ଝିଅମାନଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ କରିଥିଲେ। ଆଜି ଶିକ୍ଷା କ୍ଷେତ୍ରରେ ଲକ୍ଷ ଲକ୍ଷ ମହିଳା ଶିକ୍ଷୟିତ୍ରୀ, ଅଧ୍ୟାପିକା ଓ ଗବେଷକ ଭବିଷ୍ୟତ ପିଢ଼ିକୁ ଗଢ଼ି ତୋଳୁଛନ୍ତି। ଶ୍ରୋତାବନ୍ଧୁ, ଆଜି ଭାରତୀୟ ସେନା, ନୌସେନା ଓ ବାୟୁସେନାରେ ମଧ୍ୟ ମହିଳାମାନେ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି। ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଗ୍ନି ଚୌଧୁରୀ ଭାରତର ପ୍ରଥମ ମହିଳା ଯୁଦ୍ଧ ବିମାନ ଚାଳକ ଭାବେ ଇତିହାସ ରଚିଥିଲେ। ସୀମାରେ ଦେଶର ସୁରକ୍ଷା ପାଇଁ ନାରୀମାନଙ୍କର ଏହି ଅବଦାନ ନିଶ୍ଚିତ ରୂପେ ଏକ ଗୌରବମୟ ଗାଥା। ତେବେ ସେ ପିଭି ସିନ୍ଧୁ ହୁଅନ୍ତୁ କିମ୍ବା ମେରିକମ୍, ସାଇନା ନେହୱାଲ ହୁଅନ୍ତୁ କିମ୍ବା ମୀରାବାଇ ଚାନୁ, ଭାରତକୁ ବିଶ୍ୱ ସ୍ତରରେ ସୁପରିଚିତ କରିପାରିଛନ୍ତି ତା କନ୍ୟା ରତ୍ନମାନେ। ଠିକ ସେହିପରି ଓଡ଼ିଶାର ଝିଅ ଦୂତି ଚାନ୍ଦ ମଧ୍ୟ ଆନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ନିଜର ଦୃଢ଼ ପରିଚୟ ସୃଷ୍ଟି କରି ରାଜ୍ୟ ଓ ଦେଶର ଗୌରବ ବଢ଼ାଇଛନ୍ତି। ତେବେ ଶ୍ରୋତାବନ୍ଧୁ, ଆପଣମାନେ ଜାଣିଛନ୍ତି ଶ୍ରୀମତୀ ପ୍ରତିଭା ଦେବ ସିଂହ ପାଟିଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅଳଙ୍କୃତ କରି ନାରୀ ଶକ୍ତିର ଏକ ନୂତନ ଅଧ୍ୟାୟ ରଚନା କରିଥିଲେ। ସେହିପରି ଭାରତର ପ୍ରଥମ ଓ ଏପର୍ଯ୍ୟନ୍ତର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନିଜର ଦୃଢ଼ ନେତୃତ୍ୱ ପାଇଁ ବିଶ୍ୱସ୍ତରରେ ସୁପରିଚିତ ହୋଇପାରିଥିଲେ। ତାଙ୍କ ନେତୃତ୍ୱରେ ଭାରତ ଅନେକ ଐତିହାସିକ ସଫଳତା ମଧ୍ୟ ହାସଲ କରିଥିଲା। ଓଡ଼ିଶାର ରାଜନୈତିକ ଇତିହାସରେ ମଧ୍ୟ ନାରୀଙ୍କର ଅବଦାନ ସର୍ବଦା ସ୍ମରଣୀୟ। ଶ୍ରୀମତୀ ନନ୍ଦିନୀ ଶତପଥୀ ଓଡ଼ିଶାର ପ୍ରଥମ ଏବଂ ଏପର୍ଯ୍ୟନ୍ତର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆମ ରାଜ୍ୟ ଓଡ଼ିଶାର ନେତୃତ୍ୱ ନେଇଥିଲେ। ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରଶାସନିକ ଦକ୍ଷତା ଆଜି ମଧ୍ୟ ଅନେକ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ। ହଁ ଶ୍ରୋତା ବନ୍ଧୁ, ଆଜି ପଞ୍ଚାୟତ ଠାରୁ ସଂସଦ ପର୍ଯ୍ୟନ୍ତ, ଗ୍ରାମସଭା ଠାରୁ ଜାତୀୟ ନୀତି ନିର୍ଦ୍ଧାରଣ ପର୍ଯ୍ୟନ୍ତ ନାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିପାରିଛନ୍ତି। ଏହା ପ୍ରମାଣ କରେ ଯେ ନେତୃତ୍ୱ, ସାହସ ଓ ସଫଳତା କୌଣସି ଲିଙ୍ଗର ସୀମାରେ ଆବଦ୍ଧ ନୁହେଁ। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିଲୋଳ କାର୍ଯ୍ୟକ୍ରମ। ତେବେ ସମୟ ବର୍ତ୍ତମାନ ଶୁଣିନବା ଆମ ଶ୍ରୋତାଙ୍କ ଅନୁରୋଧର ପରବର୍ତ୍ତୀ ଗୀତଟିକୁ। ଗୀତଟିକୁ ଅନୁରୋଧ କରିଛନ୍ତି ପୁରୀ ବାସାଳି ସାହିରୁ ଆଦିତ୍ୟ ଚରଣ ଦଳାଇ। ସେ ଅନୁରୋଧ କରିଥିବା ଗୀତଟି ରହିଛି କଣ୍ଠଶିଳ୍ପୀ ପାପନଙ୍କ କଣ୍ଠରେ, ଦମ୍ ଲଗା କେ ହେଇସା ହିନ୍ଦୀ କଥାଚିତ୍ରରୁ।

ଶ୍ରୋତା ବନ୍ଧୁ, ସୃଷ୍ଟିର ଆରମ୍ଭରୁ ନାରୀ ଓ ପୁରୁଷ ପରସ୍ପରର ପରିପୂରକ ଭାବେ ରହିଆସିଛନ୍ତି। ଯେପରି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଥାଏ, ଠିକ୍ ସେହିପରି ସମାଜର ସନ୍ତୁଳନ ଓ ପ୍ରଗତି ପାଇଁ ନାରୀ ଓ ପୁରୁଷ ଉଭୟଙ୍କର ଭୂମିକା ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ। କୌଣସି ମୁଦ୍ରା ଯଦି ଗୋଟିଏ ପାର୍ଶ୍ୱ ହରାଇ ଦେଇଥାଏ, ତେବେ କ'ଣ ତାହାର ମୂଲ୍ୟ ଓ ସମାନ ରହିଥାଏ? ଠିକ୍ ସେହିପରି ନାରୀ ଓ ପୁରୁଷ ମଧ୍ୟରୁ କାହାକୁ ବଡ଼ କିମ୍ବା ଛୋଟ ବୋଲି ଭାବିବା ସମାଜ ପାଇଁ କେବେ ବି ମଙ୍ଗଳକାରୀ ହୋଇପାରିବ ନାହିଁ। ଉଭୟଙ୍କର ମଧ୍ୟରେ ସହଯୋଗ, ସମ୍ମାନ ଓ ବୁଝାମଣା ହିଁ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଢ଼ିବାର ଭିତ୍ତିଭୂମି। ତେବେ ହଁ, ନାରୀ ଓ ପୁରୁଷଙ୍କ ମଧ୍ୟରେ ଶାରୀରିକ ଓ ମାନସିକ କ୍ଷେତ୍ରରେ କିଛି ପାର୍ଥକ୍ୟ ରହିଛି, କିନ୍ତୁ ତାହା କେବେ ବି ଶ୍ରେଷ୍ଠତା କିମ୍ବା ହୀନତାର ମାପକାଠି ନୁହେଁ। ପ୍ରକୃତି ଉଭୟଙ୍କୁ ଭିନ୍ନ ଭିନ୍ନ ଗୁଣ ଓ ଦକ୍ଷତା ଦେଇଛି, ଯାହା ମିଶିକରି ଜୀବନକୁ ସମ୍ପୂର୍ଣ୍ଣ ରୂପରେଖ ଦେଇଥାଏ। ତେବେ ଶ୍ରୋତା ବନ୍ଧୁ, ଯଦି ଆମେ ଏକ ପରିବାରକୁ ଦେଖିବା, ଘରର ଆର୍ଥିକ, ସାମାଜିକ ଓ ଭାବନାତ୍ମକ ଦିଗକୁ ସୁନ୍ଦର ଭାବରେ ଆଗକୁ ନେବାରେ ନାରୀ ଓ ପୁରୁଷ ଉଭୟଙ୍କର ଭୂମିକା ରହିଥାଏ। ଜଣେ ପିତାଙ୍କ ପରିଶ୍ରମ ଯେତିକି ଆବଶ୍ୟକ, ଜଣେ ମାଆଙ୍କର ମମତା ଓ ତ୍ୟାଗ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଉଭୟଙ୍କ ସହଯୋଗରେ ହିଁ ପରିବାର ସୁଦୃଢ଼ ହୋଇ ଉଠିଥାଏ। ଆଜିର ଆଧୁନିକ ସମାଜରେ ନାରୀ ଓ ପୁରୁଷ କାନ୍ଧକୁ କାନ୍ଧ ମିଶାଇ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଆସିଛନ୍ତି। ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ସାମରିକ ବାହିନୀ, ପ୍ରଶାସନ ଓ ରାଜନୀତି, ସବୁଠି ଉଭୟଙ୍କର ମିଳିତ ଅବଦାନ ଦେଶକୁ ଆଗକୁ ବଢ଼ାଇ ଚାଲିଛି। ଯଦି ଆମେ ଇତିହାସକୁ ଦେଖିବା, ତେବେ ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ

ନାରୀଙ୍କର ପ୍ରେରଣା ଥିବାର କଥା ଆମେ ଦିନେ ନା ଦିନେ ଶୁଣିଥିବା। ଠିକ୍ ସେହିପରି ଅନେକ ସଫଳ ନାରୀଙ୍କ ଯାତ୍ରାରେ ମଧ୍ୟ ଜଣେ ପିତା, ଭାଇ, ଶିକ୍ଷକ କିମ୍ବା ସହଧର୍ମୀଙ୍କ ସମର୍ଥନ ରହିଥାଏ। ଏହା ପ୍ରମାଣ କରେ ଯେ ସଫଳତାର ରାସ୍ତାରେ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ସହଯୋଗ ହେଉଛି ଏକାନ୍ତକାମ୍ୟ। ଦୁଃଖର ବିଷୟ, ଆଜି ମଧ୍ୟ କିଛି ସ୍ଥାନରେ ଲିଙ୍ଗଗତ ପ୍ରଭେଦ ଦେଖିବାକୁ ମିଳୁଛି। କିନ୍ତୁ ଶ୍ରୋତାବନ୍ଧୁ, ଆମେ ଭୁଲିଯିବା ଉଚିତ ନୁହେଁ ଯେ ନାରୀ ଓ ପୁରୁଷ ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ବରଂ ସହଯାତ୍ରୀ। ଜଣଙ୍କ ବିନା ଅନ୍ୟ ଜଣଙ୍କ ଅସ୍ତିତ୍ୱ ଓ ସଫଳତା କେବେ ବି ସମ୍ଭବ ନୁହେଁ। ତେବେ ପ୍ରକୃତ ସମାନତାର ଅର୍ଥ ହେଉଛି ପରସ୍ପରକୁ ସମ୍ମାନ ଦେବା ଓ ପରସ୍ପରର ସ୍ୱପ୍ନକୁ ସାକାର କରିବାରେ ପରସ୍ପରକୁ ସହଯୋଗ କରିବା। ସମାଜର ଉନ୍ନତି ସେତେବେଳେ ସମ୍ଭବ ହେବ ଯେତେବେଳେ ନାରୀ ଓ ପୁରୁଷ ଉଭୟ ନିଜର ଶକ୍ତି ଓ ସାମର୍ଥ୍ୟକୁ ଏକାଠି କରି ଆଗକୁ ବଢ଼ିବେ। ହଁ ଶ୍ରୋତା ବନ୍ଧୁ, ନାରୀ ଓ ପୁରୁଷ ଆକାଶର ସେ ଦୁଇଟି ତାରା ପରି, ନଦୀର ସେ ଦୁଇ କୂଳ ପରି, ଗୀତର ଦୁଇଟି ସ୍ୱର ପରି। ଉଭୟଙ୍କ ମିଳନରେ ହିଁ ସୃଷ୍ଟି ହୋଇଥାଏ ଏକ ସୁନ୍ଦର ଜୀବନ, ଏକ ସମୃଦ୍ଧ ସମାଜ। ଆସନ୍ତୁ ଆମେ ଏପରି ଏକ ସମାଜ ଗଢ଼ିବା ଯେଉଁଠାରେ ନାରୀ ଓ ପୁରୁଷ ପରସ୍ପରକୁ ସମ୍ମାନ କରିବେ, ସହଯୋଗର ହାତ ବଢ଼ାଇବେ। ଶ୍ରୋତାବନ୍ଧୁ, କଥା ହେଉଥିଲେ କଥା ତ ସରିବନି, ହେଲେ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠାରେ ବିରାମ ଦେବାକୁ ହେବ। କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଶୁଣିନେବା ଆମ ହିଲଳ କାର୍ଯ୍ୟକ୍ରମରେ ଆମ ଶ୍ରୋତାଙ୍କ ଅନୁରୋଧର ଶେଷ ଗୀତଟିକୁ। ଗୀତଟିକୁ ଅନୁରୋଧ କରିଛନ୍ତି କଟକ ମଙ୍ଗଳାବାଗ ଛକରୁ ପ୍ରତୀକ୍ଷା ପ୍ରିୟଦର୍ଶିନୀ ଦାସ। ତାଙ୍କ ଅନୁରୋଧର ଗୀତଟି ରହିଛି ଫାଲ୍ଗୁନୀ ପାଠକଙ୍କ କଣ୍ଠରେ ମେନେ ପାୟଲ ହେ ଛନକାଇ ଗୀତଟି।

ଟି ଆପଣମାନଙ୍କ ମନକୁ ନିଶ୍ଚିତ ଛୁଇଁଥିବ। ତେବେ ଆପଣ ବି ଚାହିଁଲେ ଆପଣଙ୍କ ମନପସନ୍ଦର ଗୀତ ଆମକୁ ଚିଠି କିମ୍ବା SMS ମାଧ୍ୟମରେ ଜଣାଇ ପାରିବେ। ଆମେ ଆପଣଙ୍କର ସେହି ମନପସନ୍ଦର ଗୀତଟିକୁ ଆମ କାର୍ଯ୍ୟକ୍ରମ ହିଲୋଳରେ ନିଶ୍ଚିତ ଶୁଣାଇବୁ, କେବଳ ଓ କେବଳ 103.4 FM ମାଧ୍ୟମରେ। ତେବେ ଶ୍ରୋତା ବନ୍ଧୁ, ଗୀତ ଅନୁରୋଧର ବାର୍ତ୍ତା ସହିତ ଆମ କାର୍ଯ୍ୟକ୍ରମ ହିଲୋଳ ପାଇଁ ଆପଣଙ୍କର ବହୁମୂଲ୍ୟ ମତାମତ ଆମକୁ ଚିଠି ଲେଖି ନିହାତି ଜଣାଇବେ। ସେଥିପାଇଁ ଆମ ଠିକଣାଟି କହି ରଖୁଛି, ହିଲୋଳ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ଶ୍ରୋତା ବନ୍ଧୁ, ଆପଣ ଚାହିଁଲେ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣଙ୍କର ବାର୍ତ୍ତା ଆମ ନିକଟରେ ପହଞ୍ଚାଇ ପାରିବେ। ସେଥିପାଇଁ ଆମ ଫୋନ୍ ନମ୍ବରଟି କହି ରଖୁଛି 9437037892, 9437037892। ତେବେ ଆଜି ତ ସମୟ ହୋଇସାରିଛି କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ହେବ, ହେଲେ କଥା ଦେଉଛି ଆଗାମୀ ଅଧ୍ୟାୟରେ ପୁଣି କଥା ହେବା କିଛି ନୂତନ ବିଷୟବସ୍ତୁକୁ ନେଇ ଆମ କାର୍ଯ୍ୟକ୍ରମ ହିଲୋଳରେ କେବଳ 103.4 FM ମାଧ୍ୟମରେ। ଆଜି ପାଇଁ ତ ସମୟ ହୋଇସାରିଛି, ରହୁଛି ନମସ୍କାର। ଉପସ୍ଥାପନରେ ମୁଁ ଦିବ୍ୟଦର୍ଶିନୀ ପରିଡ଼ା।

ଶ୍ରୋତା ବନ୍ଧୁ, ପ୍ରଚାରକ ଲୋକ କାର୍ଯ୍ୟକ୍ରମ ହିଲ୍ଲଳ ଉପସ୍ଥାପନାରେ ଥିଲେ ଦିବ୍ୟଦର୍ଶିନୀ ପରିଡ଼ା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00 ବାଜିବାକୁ ଯାଉଛି। ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଲତା ମଙ୍ଗେସକର, ଚଳଚ୍ଚିତ୍ର ଖାମୋଶୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:31 ହେବାକୁ ଯାଉଛି। ସମୟ ଆସିଛି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦ ପଦ୍ମରେ ଅର୍ପଣ କରିବା କେତୋଟି ଭକ୍ତି ଅର୍ଘ୍ୟ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଇରା ମହାନ୍ତି, ଗୀତିକାର ଅଲେଖ ବିଶ୍ୱାଳ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଜୟଶ୍ରୀ ଶିବର, ଗୀତିକାର ଡକ୍ଟର ଶିବକୁମାର ରଥ।

ଶ୍ରୋତବନ୍ଧୁ ଆପଣମାନେ ଶୁଣୁଛନ୍ତି ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ସୋନାଲି ବାଜପେୟୀ, ଗୀତିକାର ସୁଭାଷ ମିଶ୍ର, ସଙ୍ଗୀତକାର ମଳୟ ମିଶ୍ର।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଅଛନ୍ତି କରୁଣାକର ସେଠୀ, ଗୀତିକାର ଦୁର୍ଗାଚରଣ ପଟ୍ଟନାୟକ।